ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ 25 ଦିନ 2026 ମସିହା ମେ ମାସର 15 ତାରିଖ ଆପଣଙ୍କୁ ଶୁଭେଚ୍ଛା।

ଶୁଭକାମନା ତଥା ସୁପ୍ରଭାତ ଜଣି ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min, 15 sec। ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 18ତମ ଭାଗ।
1: ନମ୍ବର 18 1 8

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ଅଠରତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ମଣିଷର ସୀମାହୀନ ଧନ ଲାଳସା ଓ ଏହାର ହାସ୍ୟାସ୍ପଦ ପରିଣତି ସମ୍ପର୍କରେ ପୁରାଣରେ ରହିଛି ଏକ ଶିକ୍ଷଣୀୟ କାହାଣୀ, ଯାହାର ପ୍ରାସଙ୍ଗିକତା ଆଧୁନିକ ଭୌତିକବାଦର ଯୁଗରେ ଯଥେଷ୍ଟ ରହିଛି। ଏକଦା ଧନର ଦେବତା କୁବେର ତାଙ୍କର ଜଣେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ତାକୁ ଯାହା ଇଚ୍ଛା ତାହା ମାଗିବାକୁ କହିଲେ। ଭକ୍ତ ତାଙ୍କୁ ପ୍ରାର୍ଥନା କଲା ସଂସାରର ସବୁଠାରୁ ମୂଲ୍ୟବାନ ଧନରତ୍ନ ଦେବା ପାଇଁ। ତାଙ୍କ ଭଣ୍ଡାର ଖୋଲିଦେଇ କୁବେର ତାକୁ ସାରା ଦିନ ଯାହା ଇଚ୍ଛା ତାହା ନେବା ପାଇଁ କହିଲେ। ତାଙ୍କ ଦ୍ୱାରପାଳକୁ ଡାକି ସେ ରତ୍ନଭଣ୍ଡାର ସାରାଦିନ ଖୋଲା ରଖି ସନ୍ଧ୍ୟାରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ରତ୍ନଭଣ୍ଡାର ଭିତରକୁ ପ୍ରବେଶ କଲାପରେ ଗଚ୍ଛିତ ଅମୂଲ୍ୟ ଧନରତ୍ନ ଦେଖି ଭକ୍ତର ଆଖି ଝଲସି ଉଠିଲା। ସୁନା ହୀରା ନୀଳା ମୋତି ଇତ୍ୟାଦି ଉପରେ ତାର ନଜର ଯେତେ ପଡ଼ୁଥାଏ ସେତେ ଅସ୍ଥିର ହୋଇ ଉଠୁଥିଲା ତାର ମନ। ସିଏ ଭାବିପାରୁନଥିଲା କ'ଣ ସବୁ ନେବ। ଏମିତି ଦେଖୁ ଦେଖୁ ସନ୍ଧ୍ୟା ହୋଇଗଲା। ଦ୍ୱାରପାଳ ପହଞ୍ଚିଗଲା ଭଣ୍ଡାରର ଫାଟକ ବନ୍ଦ କରିବାକୁ। ଲୋକଟିକୁ ବାହାରି ଆସିବାକୁ ନିର୍ଦ୍ଦେଶ ଦେଲା। କହିଲା, ବନ୍ଧୁ, ଆଜି ଯାଏଁ କୌଣସି ବି ଲୋକ ଏଠାରୁ କିଛି ବି ନେଇପାରିନାହାନ୍ତି। ଚାଲ, ତମକୁ ଭୋକ ହେଉଥିବ, କିଛି ଖାଇବ, ଆସ। ରତ୍ନଭଣ୍ଡାରର ଦ୍ୱାର ରଖି ଧନପିପାସୁ ଭକ୍ତକୁ ଯାହା କହିଲା ତାହା ପ୍ରତ୍ୟେକ ମଣିଷ ପାଇଁ ଏକ ଶାଶ୍ୱତ ବାର୍ତ୍ତା। ଖାଲି ହାତରେ ଆସି ଶେଷରେ ଖାଲି ହାତରେ ଏହି ଭବ ହାଟରୁ

ଫେରିଯିବା ହେଉଛି ଧ୍ରୁବ ସତ୍ୟ। ମାତ୍ର ଆଜୀବନ ଧନଲିପ୍ସାରେ ମାତିଥିବା ମଣିଷ ଏହି ସତ୍ୟକୁ ଭୁଲିଯାଏ। ଧନକୈନ୍ଦ୍ରିକ ଜୀବନଟିଏ ଜିଉଁଥିବା ମଣିଷମାନଙ୍କ ପାଇଁ ଯୁଗେ ଯୁଗେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମନୀଷୀଗଣ ସତର୍କବାଣୀ ଶୁଣେଇ କହିଛନ୍ତି ଯେ ଏଭଳି ଏକ ଜୀବନ ସମ୍ପୂର୍ଣ୍ଣ ନିରର୍ଥକ ଅଟେ। ଉପନିଷଦର ପ୍ରଜ୍ଞା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା ପାଶ୍ଚାତ୍ୟ ଜଗତର ମହାନ ଦାର୍ଶନିକ ସୋପେନହାୱର ତାଙ୍କର ୱିଜ୍ଡମ୍ ଅଫ୍ ଲାଇଫ୍ ପୁସ୍ତକରେ କହିଛନ୍ତି ଯେ କେବଳ ଅର୍ଥ ଉପାର୍ଜନ ପାଇଁ ଯଦି ଆମେ ଆମ ଜୀବନକୁ ଉତ୍ସର୍ଗ କରିଦେଉଛୁ ତେବେ ଆମ ଜୀବନ ସମ୍ପୂର୍ଣ୍ଣ ବ୍ୟର୍ଥ ହେଲା। ଯଦି ଆମେ ଅର୍ଥକୁ କିଭଳି ଆନନ୍ଦ ପ୍ରାପ୍ତି ଦିଗରେ ବିନିଯୋଗ କରିବା ସେ କଥା ଜାଣିନାହୁଁ ତେବେ ଜୀବନ ମୂଲ୍ୟହୀନ ଅଟେ। ତାଙ୍କ ଭାଷାରେ ଜଣେ ମଣିଷର ଖୁସି ତା ପାଖରେ କ'ଣ ସବୁ ଅଛି ସେ ଉପରେ ନିର୍ଭର କରେ ନାହିଁ, ବରଂ ସେହି ମଣିଷ ଜଣକ କିଭଳି ତାହା ଉପରେ ନିର୍ଭର କରେ। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ଏ ଯୁଗର ସୁପର ରିଚ୍ ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ଅନେକ ସଚେତନ ମଣିଷ ସ୍ୱ ଅର୍ଜିତ ଧନକୁ ଜନହିତୈଷୀ କାର୍ଯ୍ୟରେ ଲଗାଇ ନିଜ ମହାନତାର ପରିଚୟ ଦେଇଛନ୍ତି। ବିଶ୍ୱବିଖ୍ୟାତ ବିତ୍ତଶାଳୀ ନିବେଶକ ୱାରେନ୍ ବଫେଟ୍ ହଜାର ହଜାର କୋଟି ଟଙ୍କା ଜନହିତୈଷୀ କାର୍ଯ୍ୟ ପାଇଁ ଦାନ କରିଛନ୍ତି। ଏ ପ୍ରସଙ୍ଗରେ ସେ କହିଥିଲେ, ତମେ ଯଦି ମଣିଷ ସମାଜର ଭାଗ୍ୟଶାଳୀ 1% ମଣିଷମାନଙ୍କ ଭିତରୁ ଜଣେ, ତେବେ ଅବଶିଷ୍ଟ 99% ଲୋକଙ୍କ କଥା ଚିନ୍ତା କରିବା ତମର ନୈତିକ ଦାୟିତ୍ୱ। କେବଳ ଧନ ଉପାର୍ଜନ ମଧ୍ୟରେ ଜୀବନକୁ ସୀମିତ ନ ରଖି ଉପାର୍ଜିତ ଧନକୁ ବୃହତ୍ତର ଲୋକକଲ୍ୟାଣ ପାଇଁ ଦାନ କରି ଆଜି ଅନେକ ବିତ୍ତବାନ ଲୋକ ଆଶାର ନୂତନ କିରଣ ସୃଷ୍ଟି କରିଛନ୍ତି। ବିଲ୍ ଗେଟ୍ସ, ୱାରେନ୍ ବଫେଟ୍, ହେନେରୀ ଫୋର୍ଡ, ମାଇକେଲ ବ୍ଲୁମବର୍ଗ, ଅଜିମ ପ୍ରେମଜୀ ପ୍ରଭୃତି ଅନେକ ବିତ୍ତଶାଳୀ ବ୍ୟକ୍ତି ମୁକ୍ତ ହସ୍ତରେ ସ୍ୱଅର୍ଜିତ ଧନକୁ ଦାନ କରିଛନ୍ତି ମାନବ କଲ୍ୟାଣ ଉଦ୍ଦେଶ୍ୟରେ। ମନେପଡ଼େ ସନ୍ଥ କବୀରଙ୍କ ଗୋଟିଏ ଦୋହା, ବଡ଼ା ହୁଆ ତୋ କ୍ୟା ହୁଆ ଜେସେ ପେଡ଼ ଖଜୁର, ପନ୍ଥିକୁ ଛାୟା ନେହିଁ ଫଲ ଲାଗେ ଅତି ଦୂର। ଖଜୁରୀ ଗଛ ଅତି ଉଚ୍ଚ ହେଲେ କ'ଣ ହେବ, ତା ଫଳ ଥାଏ ଖୁବ୍ ଦୂରରେ, ପୁଣି ପଥିକକୁ ଦିଏ ନା ଛାଇ। କେବଳ ଧନ ଅର୍ଜନ କରି ସମାଜରେ ଉଚ୍ଚସ୍ଥାନ ପାଇଥିବା ଅଥଚ ଲୋକକଲ୍ୟାଣ ପାଇଁ କିଛି କରୁନଥିବା ଲୋକଙ୍କ ପାଇଁ କବୀରଙ୍କ ଏହି ଦୋହା ସତରେ କେତେ ପ୍ରଯୁଜ୍ୟ।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା ମାଛ ଚାଷ ସମ୍ପର୍କରେ। ଓଡ଼ିଶାରେ ମାଛ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ ପାରମ୍ପରିକ ବ୍ୟବସାୟ। ଆମ ରାଜ୍ୟରେ ଭୌଗୋଳିକ ସ୍ଥିତି, ପ୍ରଚୁର ଜଳ ସମ୍ପଦ ଏବଂ ମାଛର ଚାହିଦା ଯୋଗୁଁ ଏହା ଗ୍ରାମୀଣ ଅର୍ଥନୀତିର ଏକ ମୁଖ୍ୟ ସ୍ତମ୍ଭ ପାଲଟିଲାଣି। ବର୍ତ୍ତମାନ ଜାଣିବା ମାଛ ଚାଷର ଆବଶ୍ୟକତା ଏବଂ ଗୁରୁତ୍ୱ। ଓଡ଼ିଶାରେ ପ୍ରାୟ 90% ଲୋକ ମାଛ ଖାଇବାକୁ ଭଲ ପାଆନ୍ତି। ମାଛ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ପ୍ରୋଟିନ୍, ଓମେଗା-3, ଫ୍ୟାଟି ଏସିଡ୍ ଏବଂ ଅନ୍ୟାନ୍ୟ ଜୀବସାରର ଏକ ପ୍ରଧାନ ଉତ୍ସ। କମ୍ ପୁଞ୍ଜି ଏବଂ ସ୍ୱଳ୍ପ ସମୟରେ ଅଧିକ ଲାଭ ମିଳୁଥିବାରୁ ଏହା ଏକ ଉତ୍ତମ ସ୍ୱୟଂ ନିଯୁକ୍ତିର ମାଧ୍ୟମ। ଚାଷ ପାଇଁ ପୋଖରୀ ପ୍ରସ୍ତୁତି। ମାଛ ଚାଷ ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଥମେ ପୋଖରୀକୁ ସଠିକ୍ ପରିମାଣରେ ପ୍ରସ୍ତୁତି କରିବା ଆବଶ୍ୟକ। ପ୍ରଥମେ ଜାଣିବା ସ୍ଥାନ ନିରୂପଣ। ପୋଖରୀ ପାଇଁ ଚାଲୁଆ କିମ୍ବା ପାଣି ରହୁଥିବା ଜମି ଉପଯୁକ୍ତ। ମାଟି ଯଦି ଚିକିଟା ହୋଇଥାଏ ତେବେ ପାଣି ଧାରଣ କ୍ଷମତା ଅଧିକ ରୁହେ। ପୋଖରୀ ସଫା କରିବା। ପୁରୁଣା ପୋଖରୀ ହୋଇଥିଲେ ସେଥିରୁ କାଦୁଅ କାଢିବା ଏବଂ ଅଦରକାରୀ ମାଛ ଦଳ ସଫା କରିବା ନିହାତି ଆବଶ୍ୟକ। ଚୂନ ପ୍ରୟୋଗ। ଜଳର ଅମ୍ଳତା ଦୂର କରିବା ଏବଂ ରୋଗ ଜୀବାଣୁ ମରିବା ପାଇଁ ଏକର ପିଛା ପ୍ରାୟ 100-200 କିଲୋଗ୍ରାମ ଚୂନ ପ୍ରୟୋଗ କରାଯାଏ। ବର୍ତ୍ତମାନ ଜାଣିବା ଖତ ପ୍ରୟୋଗ। ପୋଖରୀରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି କରିବା ପାଇଁ ଗୋବର ଖତ କିମ୍ବା ରାସାୟନିକ ସାର ବ୍ୟବହାର କରାଯାଏ। ଚାଷ କରାଯାଉଥିବା ପ୍ରଧାନ ମାଛର ପ୍ରକାର। ଓଡ଼ିଶାରେ ସାଧାରଣତଃ ମିଶ୍ରିତ ମାଛ ଚାଷ କରାଯାଏ। ଏଥିରେ ବିଭିନ୍ନ ପ୍ରକାର ମାଛକୁ ଛଡ଼ାଯାଏ। ଉପର ସ୍ତର ଭାକୁର ଜଳର ଉପର ଭାଗରୁ ଖାଦ୍ୟ ଗ୍ରହଣ କରନ୍ତି। ମଧ୍ୟସ୍ତର ରୋହି ଏମାନେ ପୋଖରୀରେ ମଝି ଭାଗରେ ରୁହନ୍ତି। ନିମ୍ନସ୍ତର ମିରିକାଳି ଏମାନେ ପୋଖରୀର ତଳ ଭାଗରୁ ଖାଦ୍ୟ ଗ୍ରହଣ କରନ୍ତି। ଏହା ବ୍ୟତୀତ ଆଜିକାଲି ଜିଆଇ, ତିଲପିଆ, ଫାଙ୍ଗାସିଆସ ଓ ମାଗୁର ମାଛ ମଧ୍ୟ ବ୍ୟାପକ ଭାବରେ ବ୍ୟବହାର କରାଯାଏ। ବର୍ତ୍ତମାନ ଜାଣିବା ମାଛ ଜାଆଁଳ ଛାଡ଼ିବା ପ୍ରଣାଳୀ। ଜାଆଁଳ ଛାଡ଼ିବା ସମୟରେ କିଛି ସତର୍କତା ନିହାତି ଭାବରେ ଅବଲମ୍ବନ କରିବା ଆବଶ୍ୟକ। ଆଙ୍ଗୁଠି ମାପର

0: ମାଳ ଛାଡ଼ିଲେ ବଞ୍ଚିବାର ହାର ଅଧିକ ଥାଏ। ସକାଳ କିମ୍ବା ସନ୍ଧ୍ୟା ସମୟରେ ଅର୍ଥାତ୍ ଥଣ୍ଡା ପାଗରେ ଜାଁଳ ଛାଡ଼ିବା ଉଚିତ। ସିଧାସଳଖ ପୋଖରୀକୁ ନ ଢାଳି ଜାଁଳା ଥିବା ପ୍ୟାକେଟକୁ କିଛି ସମୟ ପାଣି ଭିତରେ ରଖି ତାପମାତ୍ରା ସମାନ ହେବା ପରେ ଛାଡ଼ିବା ଉଚିତ। ଖାଦ୍ୟ ଓ ପରିଚାଳନା ମାଛ ଶୀଘ୍ର ବଢ଼ିବା ପାଇଁ ପ୍ରାକୃତିକ ଖାଦ୍ୟ ସହ ପରିପୂରକ ଖାଦ୍ୟ ନିହାତି ଭାବରେ ଆବଶ୍ୟକ। ଖାଦ୍ୟ ଯେପରି ବାଦାମ ପିଡ଼ିଆ, ଚାଉଳ ଗୁଣ୍ଡ ଏବଂ ବଜାରରେ ମିଳୁଥିବା ଫ୍ଲୋଟିଂ ପ୍ୟାଲେଟ୍ ଦିଆଯାଇପାରେ। ଜଳ ପରିଚାଳନା ପାଣିର ରଙ୍ଗ ଅଧିକ ଗାଢ଼ ସବୁଜ ହେଲେ ସାର ପ୍ରୟୋଗ ବନ୍ଦ କରିଯିବା ଉଚିତ। ପାଣିରେ ଅମ୍ଳଜାନର ଅଭାବ ହେଲେ ମାଛ ଉପରକୁ ଭାସନ୍ତି, ଏଥିପାଇଁ ଆଜିକାଲି ଏରେଟର ବ୍ୟବହାର କରାଯାଏ। ଆଧୁନିକ ମାଛ ଚାଷ ପଦ୍ଧତି ବାୟୋଫ୍ଲେକ୍ ଏହା ଏକ ବୈଜ୍ଞାନିକ ପଦ୍ଧତି ଯେଉଁଥିରେ ଖୁବ୍ କମ୍ ଜାଗାରେ ଟାଙ୍କି ଭିତରେ ବ୍ୟାକ୍ଟେରିଆ ସାହାଯ୍ୟରେ ମାଛ ଚାଷ କରାଯାଏ। ଏଥିରେ ପାଣି ଖର୍ଚ୍ଚ କମ୍ ହୁଏ। ଆର୍ଏସ୍ ଏଥିରେ ପାଣିକୁ ଫିଲ୍ଟର କରି ବାରମ୍ବାର ବ୍ୟବହାର କରାଯାଏ। ପଞ୍ଜୁରୀ ଚାଷ ବଡ଼ ଜଳଭଣ୍ଡାର କିମ୍ବା ହୀରାକୁଦ ପରି ଡ୍ୟାମ୍ ଭିତରେ ପଞ୍ଜୁରୀ ପକାଇ ମାଛ ଚାଷ କରାଯାଏ। ରୋଗ ପ୍ରତିକାର ମାଛର କାତି ଛାଡ଼ିବା, ଦେହରେ ଲାଲ ରଙ୍ଗ ହେବା କିମ୍ବା ଲାଞ୍ଜ ପାଚିବା ପରି ରୋଗ ଦେଖାଗଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଭାବରେ ଜରୁରୀ। ଜାଁଳା ଛାଡ଼ିବାର ସମୟ ବର୍ଷା ଦିନରେ ପ୍ରାୟ ସବୁ ପୋଖରୀରେ ଜାଁଳ ଛଡ଼ାଯାଏ। ଜାତୀୟ ମାଛ ଜାଁଳ ଉପଯୁକ୍ତ ସ୍ଥାନ ଏବଂ ଅନୁଷ୍ଠାନରୁ କିଣି ପୋଖରୀରେ ଛାଡ଼ନ୍ତୁ। ଜାଁଳ ଛାଡ଼ିବା ପରଠାରୁ ପୋଖରୀରେ ମାସିକ ହେକ୍ଟର ପିଛା 25 କିଲୋଗ୍ରାମ ଚୂନ ପାଣିରେ ଗୋଳାଇ ଥଣ୍ଡା କରି ପୋଖରୀରେ ପକାନ୍ତୁ। ଏହାଦ୍ୱାରା ପାଣିର ଗୁଣ ବଜାୟ ରହିବ। ଅତ୍ୟଧିକ ବର୍ଷା ଯୋଗୁଁ ପାଣି ଗୋଳିଆ ହେଲେ ଚୂନ ପକାଇବା ଦ୍ୱାରା ପାଣି ପରିଷ୍କାର ହୋଇଥାଏ। ଖାଦ୍ୟ ପାଇଁ ହେକ୍ଟର ପ୍ରତି ଦୈନିକ 1 କିଲୋଗ୍ରାମ 750 ଗ୍ରାମ କାଣ୍ଡିଆ ଗୁଣ୍ଡ ଏବଂ 1.750 ଗ୍ରାମ ଚିନାବାଦାମ ପିଡ଼ିଆର ମିଶ୍ରଣ ପକାନ୍ତୁ। ମାଛ ଚାଷ କେବଳ ଏକ ବ୍ୟବସାୟ ନୁହେଁ, ଏହା ଗ୍ରାମୀଣ ବିକାଶର ଏକ ମୁଖ୍ୟ ମାଧ୍ୟମ। ଯଦି ଜଣେ ଚାଷୀ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରେ ତେବେ ସେ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବ। ଓଡ଼ିଶାରେ ଏହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜଳ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିବରାମ ଅମାନତ୍ୟ ଏବଂ ସାଥୀ।
2: ଆଜି ଆପଣମାନଙ୍କୁ ଅମାନତ୍ୟ ସମ୍ପ୍ରଦାୟର ଗୀତ ଶୁଣିବାର ବ୍ୟବସ୍ଥା କରିଛୁ। ଚାଷବାସର ଆରମ୍ଭ ପାଇଁ ବୈଶାଖ ମାସର ଅକ୍ଷି ତୃତୀୟା ପରଠାରୁ ଜମିରେ ହଳ ଯୋଚାଯାଏ। ଜମି ଚାଷ ହେଲା ପରେ ବିହନ ବୁଣା ଆରମ୍ଭ ହୁଏ। ଧାନ ବୁଣା ସରିଗଲା ପରେ ଅମାନତ୍ୟ ସମ୍ପ୍ରଦାୟର ପୁଅ ଝିଅମାନେ ମିଶି ବିଭିନ୍ନ ପ୍ରକାର ଗୀତ ଗାଆନ୍ତି। ଆସନ୍ତୁ ସେହି ସମୟର ଗୋଟିଏ ଗୀତ ଶୁଣିବା। ଗାଇଛନ୍ତି ଶିବରାମ ଅମାନତ୍ୟ ଏବଂ ତାଙ୍କ ସାଥୀ।

ଶ୍ରାବଣ ମାସର ଅମାବାସ୍ୟା ଦିନ ଅମନାତ୍ୟ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉଆଁସା ପର୍ବ ପାଳନ କରନ୍ତି। ସେହିଦିନ ସେମାନେ ବଣରୁ ନାନା ପ୍ରକାର ଚେରମୂଳି ଆଣି ଔଷଧ କରି ଗାଈଗୋରୁକୁ ଖୁଆନ୍ତି। ଏଥର ଶୁଣନ୍ତୁ ସେହି ଉଆଁସା ପର୍ବ ପାଳନ ସମୟର ଗୀତ।

ଗୌତମ ଏବଂ ବାଳକୃଷ୍ଣ ଦାସ ରାତି 7ଟାରେ ପ୍ରଚାର କରିବ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରାତି 7:25ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30ରେ। ଏଥିରେ ଶୁଣିବେ ଆଲୋଚନା ଫସଲରେ ଜଳ ଓ ସାରର ସୁପରିଚାଳନା। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପୁଲିସ୍କୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଆମେ ଗୋଟିଏ ନୂଆ ଜିନିଷ ଆରମ୍ଭ କରିଛୁ ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା। ତ ଆମେ ଅନ୍ଲାଇନ୍ରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ଼ ବଡ଼ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନ୍ଲାଇନ୍ରେ ଆମକୁ ପ୍ରେଜେଣ୍ଟ କରନ୍ତି ଆଉ ସବୁ ସେକ୍ରେଟେରୀ ତାପରେ ଦେଖନ୍ତି ଯେ ଏଇଟା କ'ଣ ଭଲ ଫିଜିବଲ୍ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା। ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ

0: ସବୁଠୁ ବଡ କଥା ହେଲା ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚିତ ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥି ନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ ଭାବେ ସଠିକ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରିବେ। ଏହି ଦୁଇଟି କାର୍ଯ୍ୟ ନିଶ୍ଚିତ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚିତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚିତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚିତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥି ନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: ସମ୍ମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ୱିକେଟ୍ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଶ୍ୱିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ

ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, ୟୁଏଇ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ିପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହି, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ୍ ଏବଂ ଲେବାନନ ମଧ୍ୟରେ ୱାଶିଂଟନ୍ରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ୍ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ୍ ହେଜବୁଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବାବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲ୍ର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ୍ଭାନ୍ସ ଅଥରାଇଜେସନ୍ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି, ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ

0: ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ପଶ୍ଚିମବଙ୍ଗ ସମେତ 4 ରାଜ୍ୟରେ ଝଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଦିଲ୍ଲୀ ସମେତ ଦେଶର 23 ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହେବ ବୋଲି ଆକଳନ କରାଯାଇଛି। ଓଡ଼ିଶାରେ ମଧ୍ୟ ଝଡ଼ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଏଲ୍ପିଜି ଏବଂ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆ ସାମ୍ପ୍ରତିକ ପରିସ୍ଥିତି ନେଇ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଘରୋଇ ଏଲ୍ପିଜି ଯୋଗାଣ ନିରନ୍ତର ଜାରି ରହିଥିବା ସେ ସୂଚନା ଦେଇଛନ୍ତି। ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପ୍ରାୟ 70% ପହଞ୍ଚିଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବିଜୟ ପାଇଁ 201 ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 ହରାଇ 200 ରନ୍ କରିଥିଲା। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ସନ୍ଧ୍ୟା 7:30 ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋହାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111 ବୃଦ୍ଧି ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, କ୍ଷମା କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସଂଯୋଗ କାର୍ଯ୍ୟକ୍ରମ। ଆଜି ପାଇଁ ବିଷୟ ରହିଛି ସୁସ୍ଥ ପରିବାର ଗଠନରେ ମାତାପିତାଙ୍କ ଭୂମିକା। ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନୀତି ନିୟମର ଶୃଙ୍ଖଳା ଭିତରେ ସୁସ୍ଥ ସମାଜଟି ଗଢ଼େ। ସମାଜର ଭିତ୍ତି ସ୍ଥାପନ ହୁଅଇ ପରିବାର ଗଠନରେ।
1: ପରିବାର ପାଇଁ ପିତାମାତା ପରା ଅଟନ୍ତି ମୁଖ୍ୟ ଆଧାର। ମୂଳ ଦୁଆ ଯେବେ ସୁଦୃଢ଼ ହୁଅଇ ସେ ପରା ଆଦର୍ଶ ପରିବାର।
0: ହଁ, ଆଦର୍ଶ ପରିବାର, ସୁସ୍ଥ ପରିବାର, ଏ କଥା କହିଲା ବେଳକୁ ହଠାତ୍ ମନେ ପଡ଼ିଗଲା ମାତୃଦିବସ କଥା। ସେଉଠୁ ଆରମ୍ଭ ହେଲା ପରିବାରର କଥା, ଯାହାକି ସୁସ୍ଥ ପରିବାର। ତେଣୁ ଆମ ସଂଯୋଗର ଅଧ୍ୟାୟରେ ସେହିଭଳି ଏକ କାର୍ଯ୍ୟକ୍ରମକୁ ନେଇ ଆମେ ମଧ୍ୟ ଆସିଗଲୁ।
1: ଆଜିର ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।
1: ନମସ୍କାର।

0: ଭଲ ପାଇବା, ସୁରକ୍ଷା, ନୀତି, ଆଦର୍ଶ ଏବଂ ସଂସ୍କାର ଦେଇଥାଏ। ଏକ ସୁସ୍ଥ ପରିବାର ହେଉଛି ସୁସ୍ଥ ସମାଜ ଗଠନର ଭିତ୍ତି।
1: ଯଦି ପରିବାର ସୁସ୍ଥ ଏବଂ ସଂସ୍କାରୀ ହୁଏ, ତେବେ ସମାଜ ମଧ୍ୟ ଶାନ୍ତିପୂର୍ଣ୍ଣ ଏବଂ ଉନ୍ନତ ହୋଇପାରିବ।
0: ଏକ ସୁସ୍ଥ ପରିବାର ଗଠନରେ ପିତାମାତାଙ୍କ ଭୂମିକା ସତରେ କ'ଣ ଗୁରୁତ୍ୱପୂର୍ଣ୍ଣ କି?
2: ପ୍ରଫେସର ଭରତ କୁମାର ପଣ୍ଡା, ସେଣ୍ଟ୍ରାଲ ୟୁନିଭର୍ସିଟି ଓଡ଼ିଶାରେ ଶିକ୍ଷା ବିଭାଗରେ ବିଭାଗାଧ୍ୟକ୍ଷ ଭୂମିକାରେ ଅଛି, ଅନେକ ଗୁଡ଼ିଏ ଦାୟିତ୍ୱ ନିର୍ବାହ କରୁଛି। ପରିବାରର ସଂକଳ୍ପନା ଭାରତ ଭିନ୍ନ, ଅନ୍ୟ ଦେଶରେ ପରିବାରର ସଂକଳ୍ପନା ନାହିଁ। ଆମ ଭାରତୀୟ ପରିପ୍ରେକ୍ଷୀରେ ପରିବାର ହିଁ ପ୍ରତ୍ୟେକ ବିଷୟର ଆଧାରଭୂମି ବା ଭିତ୍ତିଭୂମି ହୋଇଥାଏ। ତେଣୁକରି ସ୍ୱାଭାବିକ ପରିବାରରେ ମାତା ପିତାଙ୍କ ଠାରୁ ପରିବାରର ଆରମ୍ଭ, ତେଣୁକରି ସ୍ୱାଭାବିକ ଭାବରେ ମାତା ପିତାଙ୍କର ଭୂମିକା ପରିବାରକୁ ଭାରତୀୟ ପରିପ୍ରେକ୍ଷୀରେ ନିର୍ମାଣ କରିବା ଓ ପରିବାରର ବାସ୍ତବିକ ସ୍ୱରୂପକୁ ସ୍ଥାପନା କରିବାରେ ଭୂମିକାଟା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ମାତା ପିତାଙ୍କର ଯେଉଁଭଳି ବ୍ୟବହାର ହୋଇଥାଏ, ସେଇଭଳି ବ୍ୟବହାର ସ୍ୱାଭାବିକ ଭାବରେ ପରିବାରର ନିର୍ମାଣରେ ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରେ। ସେଥିପାଇଁ ମାତା ପିତା କେବଳ ପାଳକ ନୁହନ୍ତି, ପରିବାରର ନିର୍ମାଣରେ ତଥା ପିଲାକୁ ଆଦର୍ଶ ବାତାବରଣ ଦେବାରେ, ପିଲାକୁ ଆଦର୍ଶ କରି ଗଢି ତୋଳିବାରେ ମାତା ପିତାଙ୍କର ଭୂମିକା ସକ୍ରିୟ ଭୂମିକା ରହେ। ମାତା ପିତାମାନେ ଯାହା କରନ୍ତି ତାକୁ ସ୍ୱାଭାବିକ ଭାବରେ ପିଲାମାନେ ଅନୁକରଣ କରନ୍ତି। ଯେହେତୁ ପିଲାମାନେ ଅନୁକରଣ କରନ୍ତି, ତେଣୁକରି ମାତା ପିତାଙ୍କର ବ୍ୟବହାର ମଧ୍ୟ ସେତିକି ମହତ୍ୱପୂର୍ଣ୍ଣ। ଆଜିର ଭାରତୀୟ ପରିପ୍ରେକ୍ଷୀରେ ଯଦି ଚିନ୍ତା କରିବା, ଭାରତୀୟ ସମାଜରେ ଯାହା ବି ଆମେ ଆଜି ସମସ୍ୟା ଗୁଡିକ ଅନୁଭବ କରୁଛେ, ସେ ସବୁଯାକ ସମସ୍ୟାର ଆଧାର ମଧ୍ୟ ପରିବାର। ସେଥିପାଇଁ ସେ ସମସ୍ୟା ବା ପିଲାଟିକୁ ଭବିଷ୍ୟତରେ ସମାଜ ପରିପ୍ରେକ୍ଷୀରେ ଠିଆ କରିବାକୁ ହେଲେ ମାତା ପିତାଙ୍କୁ ମଧ୍ୟ ସମାଜ ଅନୁକୂଳ ବ୍ୟବହାର କରିବାକୁ ହୁଏ। ପିଲାଟି ପରିବାରରେ ଥିବା ସଦସ୍ୟମାନଙ୍କ ପ୍ରତି ତାର ଭାବନା କେମିତି ନିର୍ମାଣ ହବ, ଆଉ ପରିବାରରେ ଯେଉଁ ସଦସ୍ୟମାନେ ଥାନ୍ତି ସେମାନଙ୍କ ପ୍ରତି ଥିବା ବ୍ୟବହାରଟି ଧୀରେ ଧୀରେ ପରିବାର ବାହାରେ ବା ସମାଜରେ ସେ ବ୍ୟବହାରଟି ପ୍ରତିବିମ୍ବିତ ହୁଏ। ପରିବାରରେ ସେ ବିଭିନ୍ନ ସମ୍ବନ୍ଧ ସମ୍ପର୍କ ପରିବାର ଭାବନାରେ ତା ଭିତରେ ବିକାଶ ହୁଏ। ପରିବାରରେ ମାତା ପିତାଙ୍କ ବ୍ୟତୀତ କେହି ଅନ୍ୟ ଗୁରୁ ଗୁରୁଜନ ଥାନ୍ତି। ଆମେ କକା, ଖୁଡି, ଜେଜେବାପା, ଜେଜେମା, ସେମାନଙ୍କ ପ୍ରତି ବାପା ମାଙ୍କର ଯାହା ଭୂମିକା ଥାଏ ସେ ଭୂମିକାଟି ପିଲାମାନଙ୍କ ଭିତରେ ପ୍ରତିବିମ୍ବିତ ହୁଏ। ପରିବାରର ସମାଜ ସହିତ ଯୋଉ ବ୍ୟବହାର ଥାଏ ସେ ବ୍ୟବହାର ମଧ୍ୟ ପରିବାରଠୁ ପିଲାଟିଏ ଶିଖିଥାଏ। ସେଥିପାଇଁ ଆଜି ସମାଜରେ ଗୋଟିଏ ମୁଖ୍ୟ ସମସ୍ୟା ଆମେ ସମସ୍ତେ ଜାଣିଥିବା, ଯାହାକୁ ଆମେ ସମରସତାର ସମସ୍ୟା ବୋଲି କହୁ, ପିଲାଟି ବାହାରକୁ ଗଲାବେଳେ ସମାଜରେ ଥିବା ଅନ୍ୟ ଲୋକମାନଙ୍କ ସହିତ ଯୋଗ୍ୟ ବ୍ୟବହାର କରିବାକୁ ଅସମର୍ଥ ହୁଏ, ତାର ମଧ୍ୟ ମୁଖ୍ୟ କାରଣ ପରିବାର ହିଁ ହୋଇଥାଏ। ପରିବାରରେ ଯଦି ଆତ୍ମୀୟ ବ୍ୟବହାର, ସମ୍ବନ୍ଧର ବ୍ୟବହାର ଯଦି ଯୋଗ୍ୟ ଭାବରେ ବିକଶିତ ହୋଇଥାଏ, ପିଲାଟି ମଧ୍ୟ ସେ ବ୍ୟବହାରକୁ ସମାଜରେ ଅନ୍ୟମାନଙ୍କ ସହିତ କରେ। ସମାଜରେ ଯୋଉ ଅନେକ ଅନ୍ୟ ଭୌତିକ ସମସ୍ୟା ଦେଖାଯାଉଛି, ଆମର ଆବଶ୍ୟକତାକୁ ସୀମିତ କରିବା, ଇଏ ମଧ୍ୟ ପରିବାରର ଭିତ୍ତିଭୂମି ହେବା ଆବଶ୍ୟକ, ଯେଉଁଥିରେ ପିଲାଟି ତା ଜୀବନରେ କମ ସାଧନରେ ଜୀବନଟି ବଞ୍ଚିପାରିବ, ତାକୁ ଭବିଷ୍ୟତରେ ସମାଜରେ ଉପଲବ୍ଧ ସାଧନ ସାମଗ୍ରୀକୁ ଗୋଟେ ଦାୟିତ୍ୱବାନ ବ୍ୟକ୍ତି ଭାବରେ ତା ସହିତ ବ୍ୟବହାର କରିବା ଏବଂ ନିଜ ଜୀବନକୁ ସଂୟମିତ କରିବାର ମଧ୍ୟ କାର୍ଯ୍ୟ ନିର୍ବାହ।

0: ଆଜିର ବିଷୟ ହେଲା ସୁସ୍ଥ ପରିବାର ଗଠନରେ ମାତାପିତାଙ୍କ ଭୂମିକା।
1: ପରିବାର ହେଉଛି ମାନବ ସମାଜର ମୂଳ ଆଧାର।
0: ମଣିଷ ଜନ୍ମ ହେବା ପରେ ପ୍ରଥମେ ପରିବାରରେ ହିଁ ଜୀବନର ଶିକ୍ଷା ଗ୍ରହଣ କରେ।
1: ପରିବାର ମଣିଷକୁ ସ୍ନେହ

0: ପ୍ରଥମ ଶିକ୍ଷକ ହେଉଛନ୍ତି ମାତା ପିତା। ସେମାନେ ସନ୍ତାନକୁ ଲାଳନ ପାଳନ କରିବା ସହିତ ତାଙ୍କର ଚରିତ୍ର ଗଠନ, ନୈତିକ ଶିକ୍ଷା ଏବଂ ସାମାଜିକ ମୂଲ୍ୟବୋଧ ଦେଇଥାନ୍ତି।
1: ତେଣୁ ତ କୁହାଯାଏ ପିତାମାତା ହିଁ ଶିଶୁର ଭବିଷ୍ୟତ ଗଠନରେ ପ୍ରକୃତ ନିର୍ମାତା।
0: ଆଜି ଯୁଗ ସଭ୍ୟତାର ଯୁଗ, ହାତ ପାଆନ୍ତାରେ ଆମେ ଖୁବ୍ କମ୍ ସମୟରେ ସବୁ ପ୍ରକାରର ସୁବିଧା ପାଇପାରୁଛୁ।
1: ବ୍ୟସ୍ତ ବିବ୍ରତ ଦୁନିଆ ଗୋଟିଏ ପଟେ ଏବଂ ସମ୍ପର୍କ ଅନ୍ୟ ପଟେ ବୋଲି ମନେ ହେଲାଣି।
0: ଆଜି ସମ୍ପର୍କ କହିଲେ ଆମେ ବୁଝୁଛୁ ଯେ କେବଳ ଦେଖାଣିଆ
1: ନା, ଅଛି ପରିବାର ମଧ୍ୟରେ ଏକତା, ନା ଅଛି ସମ୍ପର୍କର ସେତୁ।
0: ଉଚ୍ଚାଭିଳାଷୀ ପିତାମାତା ଉଚ୍ଚ ଶିକ୍ଷା ନିମନ୍ତେ ଆମ ପିଲାଙ୍କୁ ଆମଠାରୁ ଦୂରେଇ ଦେବାକୁ ଲାଗିଲେଣି।
1: ତେବେ ଏଇଠି ଆମେ ସୁସ୍ଥ ପରିବାର ଗଠନର ସ୍ୱପ୍ନ ଦେଖିପାରିବା କି?
0: ଏଭଳି ସ୍ଥିତିରେ ଆମେ ସୁସ୍ଥ ପରିବାର ଗଠନରେ ପିତାମାତାଙ୍କର ଭୂମିକାକୁ ଗୁରୁତ୍ୱ ଦେଇପାରିବା କି?
2: ମୁଁ ହେଉଛି ପ୍ରଫେସର ଭାଗବତ ପାତ୍ର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗର ଅବସରପ୍ରାପ୍ତ ପ୍ରଫେସର ବିଭାଗୀୟ ମୁଖ୍ୟ। ପରିବାର ହେଉଛି ଗୋଟେ ପିଲା ପାଇଁ ପ୍ରଥମ ଶିକ୍ଷା କେନ୍ଦ୍ର। ପରିବାରରୁ ହିଁ ସେ ତାର ଆଚାର ବ୍ୟବହାର ଚରିତ୍ର ଓ କାର୍ଯ୍ୟଶୈଳୀକୁ ଶିଖେ। ସେ ସୁନାଗରିକ ହେବ କି କୁନାଗରିକ ହେବ, ଏଇଟା ପରିବାରର ଶିକ୍ଷା ଦୀକ୍ଷା ଉପରେ ନିର୍ଭର କରେ। ପରିବାର କହିଲେ ବାପା ମାଙ୍କର ଦାୟିତ୍ୱ ବହୁତ ବେଶୀ। ଆମେ ଯଦିଓ ପିଲାକୁ ବିଭିନ୍ନ ଶିକ୍ଷାୟତନକୁ ପଠାଉଛେ, କିନ୍ତୁ ସେମାନେ ଶିକ୍ଷାୟତନରେ ଯୋଉ 5-6 ଘଣ୍ଟା ରହୁଛନ୍ତି ସେଠି ଗୁରୁ ମାନେ କିଛି କିଛି ଶିକ୍ଷା ଦିଅନ୍ତି। ପିଲାଟା ପାଇଁ ପ୍ରଥମ ଗୁରୁ ହେଉଛନ୍ତି ନିଜର ବାପା ମା। ସେଥିପାଇଁ ଆମକୁ ଦେଖିବାକୁ ହବ ଏଭଳି ସଂସ୍କୃତି, ଏଭଳି ପରମ୍ପରା ଭାରତରେ ଯୋଉଟା ଅଛି ସେଟା ପୃଥିବୀର ଅନ୍ୟାନ୍ୟ ବିକଶିତ ଦେଶମାନଙ୍କରେ ବେଶୀ ପରିମାଣରେ ନାହିଁ। ଆମର ପରିବାର ଆମର ହିନ୍ଦୁ ସଂସ୍କୃତି ଦ୍ୱାରା ପରିଚାଳିତ। ଏଠି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଉତ୍ଥାନ ପତନ ପରେ ମଧ୍ୟ ଆମର ଗୋଟେ ପ୍ରକାର ଯୋଉ ଅଛି ପରିବାରର ଯୋଉ ସଂଜ୍ଞା, ଯେ ପରିବାର କହିଲେ ବାପା ମା ଛୁଆ ପିଲା ସମସ୍ତେ ମିଳିମିଶିକି ରହିବା ଯୌଥ ପରିବାର, ସେଇଟା ବହୁତ ଦିନ ଧରିକି ଚାଲି ଆସିଛି। ଯୌଥ ପରିବାରରୁ ପିଲାମାନେ ବହୁତ କଥା ଶିଖନ୍ତି। ଏଠି ଛୁଆମାନେ ବଡ ହେଲା ପର୍ଯ୍ୟନ୍ତ ବାପା ମା ତାଙ୍କର ଲାଳନ ପାଳନ କରନ୍ତି। ଆଜିକାଲି ଆମ ପରିବାର ମାନଙ୍କରେ ପିଲାଟାକୁ ଶିକ୍ଷା ଦିଆଯିବା ଉଚିତ ଯେ ପରିଶ୍ରମ କରିକି ଯୋଉ ଉପାର୍ଜନ କରାଯିବ ସେଟା ହିଁ ଗୋଟେ ସତ ଉପାର୍ଜନ ବୋଲି ଧରାଯିବ। ଏବେ ଏବେ ଦେଖାଯାଉଛି ଯେ ସମାଜରେ ଏଭଳି ଯୋଉମାନେ ଅସତ ଉପାୟରେ ପଇସା ପତ୍ର ଉପାର୍ଜନ କରୁଛନ୍ତି ତାଙ୍କର ମର୍ଯ୍ୟାଦା ଆସ୍ତେ ଆସ୍ତେ ବଢିଲା ଭଳି ଲାଗୁଛି। ଆଗ କାଳରେ ଥିଲା ସ୍ୱଳ୍ପ ଆୟକାରୀ ବ୍ୟକ୍ତିଟେ ଗୋଟେ କାର କିଣିଦେଲା, ତାହେଲେ ଲୋକେ ତାକୁ ପଚାରୁଥିଲେ କୋଉଠୁ ପଇସା ପାଇଲୁ, ତୁ ଏତେ କାର୍ଟେ କିଣିଲୁ କେମିତି। ସମାଜ ତାକୁ ଗୋଟେ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରୁଥିଲା ଯେ ତାର ଆୟକୁ ଧରିକିରି ଏଭଳି ଜିନିଷଟେ କରିବା ଠିକ ନୁହେଁ। କିନ୍ତୁ ଏବେ ସେଭଳି ପରିସ୍ଥିତିରେ ସେ ଲୋକଟା ଯିଏ କିଣିଲା ତାକୁ ସାବାସ ଦିଆହଉଛି। ସମାଜ ଯୋଭଳି ଭାବରେ ଲୋକମାନଙ୍କ ଭିତରେ ସାଧୁତା, ସଚ୍ଚୋଟତା ଓ ନିୟମାନୁବର୍ତ୍ତିତା ଏସବୁକୁ କହିବା କଥା, ତା ପାଇଁ ବୋଧେ ଆମ ପରିବାର ମାନଙ୍କରେ ଏଇ ଯୋଉ କାର୍ଯ୍ୟକଳାପ ଗୁଡାକ ଶିକ୍ଷା ଠିକ ଭାବରେ ଦିଆଯାଉ ନାହିଁ, କିନ୍ତୁ ଏହାର ଆବଶ୍ୟକତା ରହିଛି। ଆମେମାନେ ଯୋଉମାନେ ଆମର ସଂସ୍କୃତି ଦିଗ୍ଦର୍ଶନ କରୁଛନ୍ତି, ଆମେ ମନ୍ଦିର କରୁଛେ, ମନ୍ଦିରର ଆବଶ୍ୟକତା କଣ? ମନ୍ଦିର ଆମକୁ ସତ୍ପଥରେ ଯିବା ପାଇଁ ପ୍ରବର୍ତ୍ତାଇବ। ଏ ଭିତରେ ପରିବାର ଆ ପାଇଁ ସହାୟକ ହବ। ବାପା ମା ମାନେ ନିଜେ ପିଲାକୁ ଏଭଳି କଥାରେ ପ୍ରବର୍ତ୍ତାଇବେ, ବାପାଙ୍କ ମାଙ୍କ କଥାରେ ପିଲାଟା ମଧ୍ୟ ଚାଲିବ। କିନ୍ତୁ ଯୋଉଠି ବାପା ମା ମାନେ ନିଜେ ଅସତ ଉପାୟକୁ ଯିବେ ଆଉ ଅସତ ଉପାୟରେ ପଇସା ଅର୍ଜିବେ ସେଠି ସେମାନେ ପିଲାମାନଙ୍କୁ ଶିଖେଇବେ କଣ? ଏଇଭଳିଆ ଯଦି ସମାଜରେ ପରିବାରର ଭୂମିକା ଅତ୍ୟନ୍ତ ଉପାଦେୟ ରହିବ, ତାହେଲେ ହୁଏତ ଏ ଦେଶ ଆହୁରି ଆଗକୁ ବଢିବ। ଏଇଟା କି ପ୍ରକାର ପରିଚାଳିତ ହବ ଏଇଟା ସମୟ କହିବ, କିନ୍ତୁ ଆସ୍ତେ ଆସ୍ତେ ଆମ ଦେଶରେ ଯୋଉ ପରିବାରର ଦାୟିତ୍ୱ ଥିଲା, ପରିବାରର ରୋଲ୍ ଥିଲା, ସେ ଆସ୍ତେ ଆସ୍ତେ କମିଯାଉ।

0: ପରିବାର ହେଉଛି ଏକ ସାମାଜିକ ସଂସ୍ଥା। ପିତାମାତା, ସନ୍ତାନ ଓ ଅନ୍ୟ ସଦସ୍ୟମାନେ ଏକାଠି ରହନ୍ତି, ପରସ୍ପର ସୁଖ ଦୁଃଖର ଭାଗିଦାର ହୋଇଥାନ୍ତି।
1: ପରିବାରର ପ୍ରତ୍ୟେକଟି ମଣିଷ ଅନ୍ୟକୁ ସୁରକ୍ଷା ଦିଅନ୍ତି।
0: ସାମାଜିକ ଶିକ୍ଷା ସହିତ ଭାବନାତ୍ମକ ସମର୍ଥନ ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ଥାଏ।
1: ଶିଶୁର ପ୍ରଥମ ଶିକ୍ଷାଳୟ ହେଉଛି ପରିବାର।
0: ନୈତିକ ଶିକ୍ଷାର କେନ୍ଦ୍ର ହେଉଛି ପରିବାର।
1: ସ୍ନେହ, ଆଦର, ଭଲ ପାଇବାର ଆଶ୍ରୟସ୍ଥଳ ହେଉଛି ପରିବାର।
0: ମାନସିକ ଓ ଆତ୍ମିକ ଶକ୍ତିର ଉତ୍ସ ହେଉଛି ପରିବାର।
1: ସୁସ୍ଥ ପରିବାରରେ ସଦସ୍ୟମାନେ ପରସ୍ପରକୁ ସମ୍ମାନ ଏବଂ ସହଯୋଗ କରନ୍ତି।
0: ତେଣୁ ତ ପରିବାର ଗଠନରେ ପରିବାରର ମୁଖ୍ୟ ହେଉଛନ୍ତି ପିତାମାତା। ଯେପରିକି
2: କଲ୍ୟାଣୀ ମିଶ୍ର, ମୁଁ ପାରଳାଖେମୁଣ୍ଡି ସ୍ନାତକ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନ କରୁଛି। ଆମର ଭାରତୀୟ ସଂସ୍କୃତିରେ ବା ଭାରତୀୟ ପରମ୍ପରାରେ ଆଦର୍ଶ ପରିବାର ଗୋଟେ ନିଶ୍ଚିତ ଭାବରେ ରହିଛି ଆବହମାନ କାଳରୁ। ଗୋଷ୍ଠୀ ଯଦି ସୃଷ୍ଟି କରିବା, ଦେଖିବା ଗୋଟେ ଗୋଷ୍ଠୀରେ କିଛି ମାନେ ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କର ସନ୍ତାନ ମାନଙ୍କୁ ନେଇକି ଗୋଟେ ଗୋଷ୍ଠୀ ବା ଗୋଟେ ପରିବାର ତିଆରି ହେଇଥାଏ, ଏବଂ ସେହି ପରିବାର ଯୋଉଠି ବସତି ସ୍ଥାପନ କରନ୍ତି ସେଇ ଜାଗାର ଗୋଟେ ଧରାବନ୍ଧା ନୀତି ନିୟମରେ ସେମାନେ ବାନ୍ଧି ହେଇକି ରହିଥାନ୍ତି। କାରଣ ସମାଜରେ ରହିବା ଲାଗି ହେଲେ କିଛିଟା ଶୃଙ୍ଖଳା, କିଛିଟା ନୀତି ନିୟମ ଏବଂ କିଛିଟା ଯୋଉଟାକି ଆମର ଯୋଉ ଶାନ୍ତି ଶୃଙ୍ଖଳା ଏଇଟା ମାନିକି ଚଳିବାର ଗୋଟେ ପରମ୍ପରା ରହିଆସିଛି। ସେମିତି ପରିବାରରେ ବାପା ମା, ଜେଜେମା, ଜେଜେବାପା, ଅଜା ଆଈ, ମାମୁ ମାଇ, କାକା ଖୁଡି, ଆମେ ଏମାନଙ୍କୁ ନେଇକି ଏବଂ ସନ୍ତାନ ମାନଙ୍କୁ ନେଇକି ଗୋଟେ ପରିବାର ସୃଷ୍ଟି ହେଇଥାଏ। ସେଇ ପରିବାର ଭିତରେ ଯଦି ଜ୍ୟେଷ୍ଠ ମାନଙ୍କର ସେମାନେ ତାଙ୍କର ନିଜର ଅନୁଭୂତିକୁ ଯଦି ସେମାନେ ତାଙ୍କର ପରବର୍ତ୍ତୀ ପିଢ଼ିକୁ ନ ଦିଅନ୍ତି, ତାଙ୍କର ରୀତିନୀତି ଅଛି, ତାଙ୍କର ପୂଜା ପାର୍ବଣ ଏଗୁଡ଼ାକ ହିଁ ଯଦି ସେମାନେ ତାଙ୍କର ଉତ୍ତର ପିଢ଼ିକୁ ନ ବାଣ୍ଟନ୍ତି, ତାହେଲେ ଆମେ ଗୋଟେ ଶୃଙ୍ଖଳାବଦ୍ଧ ଜୀବନ ବା ଆଦର୍ଶ ପରିବାର ପାଇପାରିବା ନାହିଁ। ଆଦର୍ଶ ପରିବାର ଭିତରେ ମାଆକୁ ତ ଆମେ ନିଶ୍ଚିତ ଭାବରେ କହିବା ଯେ ମା ହେଉଛି ଆମର ପ୍ରଥମ ଶିକ୍ଷକ, ଯିଏକି ଜନ୍ମଦାତ୍ରୀ, ଆମର ପ୍ରଥମ ଶିକ୍ଷକ ଯିଏକି ପିଲାମାନଙ୍କୁ କୋଉଟା ଭୁଲ କୋଉଟା ଖରାପ ସେ ଶିଖେଇଥାଏ ଏବଂ ସଣ୍ଠଣା ମଧ୍ୟ ଶିଖେଇଥାଏ, ଏବଂ ବାପା ହେଉଛନ୍ତି ମାର୍ଗଦର୍ଶକ। ବାପା ହିଁ ପିଲାମାନଙ୍କୁ ଶିଖେଇଥାନ୍ତି କେମିତି ଆମେ ଗୋଟେ ସମସ୍ୟା ବହୁଳ ପରିସ୍ଥିତିରେ ସହାବସ୍ଥାନ କରିପାରିବା ବା ସମଯୋଜନ କରିପାରିବା, ଯାହାକୁ ଇଂରାଜୀରେ ଆଡଜଷ୍ଟମେଣ୍ଟ କୁହାଯାଏ, କିଛିଟା ନୀତି ନିୟମ ମାନିକି ଚଳିବା, ଭୁଲ ବାଟ ଯିବା ନାହିଁ, ସବୁବେଳେ ସତ କଥା କହିବା, ଏବଂ ଗୋଟେ ସ୍ନେହ ପ୍ରେମ ପୂର୍ଣ୍ଣ ଏଇଟାକୁ ଆମେ କହିବା ଗୋଟେ ଆଦର୍ଶ ପରିବାର। ଏବଂ ଏ ପରିବାରରେ ବାପା ମାଙ୍କର ଯୋଉ ଅଣ୍ଡରଷ୍ଟାଣ୍ଡିଂଟା ନିହାତି ଦରକାର। ମା ବାପାଙ୍କର ଯଦି ବିଶୃଙ୍ଖଳିତ ଜୀବନ ବା ପିଲାମାନଙ୍କ ଆଗରେ କଳହ କରିବା, ଅନ୍ୟମାନଙ୍କର ଚର୍ଚ୍ଚା କରିବା, ସେଇଟା ନିଶ୍ଚିତ ଭାବରେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏବଂ ମା ବାପା ହିଁ ନିଜେ ଶିଖେଇ ନିଜର ଆଦର୍ଶକୁ ପିଲାମାନଙ୍କ ଆଗରେ ଶିଖେଇବା ସହିତ ଆମର କିଛିଟା ଭାଗବତ ପୁରାଣ ଅଛି, ମହାପୁରୁଷ ମାନଙ୍କର ଜୀବନୀ ଅଛି ଯୋଉଟା ପିଲାମାନଙ୍କ ପାଖରେ ପହଞ୍ଚାଇ ପାରିବେ। ଆଉ ଗୋଟେ ସବୁଥିରୁ ବଡ କଥା ହେଲା ଶୃଙ୍ଖଳା ନାଁରେ ପିଲାମାନଙ୍କୁ ଆମେ ଜୋର ଜବରଦସ୍ତି କିଛି ନିଜର ଇଚ୍ଛାଟାକୁ ତାପି ଦେଇପାରିବାନି। ବାପା ଟିକେ କଣ ହେବା ଲାଗି ଚାହୁଁଛି, ମା ଟିକେ କଣ ହେବା ଲାଗି ଚାହୁଁଛି, ତାଙ୍କ ଜୀବନରେ ସେମାନେ ହେଇପାରିଲେନି, ପିଲାମାନଙ୍କୁ ଆମେ ଜୋର ଜବରଦସ୍ତ ମୁଁ ଏଇଟା ହେଇନି ତୁ ଏଇଟା ହ, ଡାକ୍ତର, ଇଞ୍ଜିନିୟର କିମ୍ବା ତାଙ୍କର କୌଣସି ଜିନିଷ, ପିଲାମାନଙ୍କୁ ତାଙ୍କର ମାନସିକ ସାମର୍ଥ୍ୟ ଅନୁଯାୟୀ ପିଲାମାନଙ୍କୁ ଆମର ବାପା ମା ଏଇଟା ହିଁ ଦେଖିବା କଥା। ଏବଂ ଏଇଟା ହିଁ ହଉଛି ଗୋଟେ ଆଦର୍ଶ ପରିବାରର ମନ୍ତ୍ର, ଯୋଉ ଜାଗାରେ ପିଲାଟି ବାପା

0: ପିତାମାତା ହେଉଛନ୍ତି ଶିଶୁର ପ୍ରଥମ ଗୁରୁ।
1: ଏଠାରେ ସ୍ୱାମୀ ବିବେକାନନ୍ଦଙ୍କର ଗୋଟିଏ ବାଣୀ ଆମେ ନେଇପାରିବା, ଯେମିତିକି ମୋତେ ଭଲ ମା ଦିଅ, ମୁଁ ତୁମକୁ ଭଲ ଜାତି ଦେବି। ଏଇଠୁ ତ ଆମେ ଜାଣିପାରୁଛୁ ଯେ ମାତା ହେଉଛନ୍ତି ଶିଶୁର ଚରିତ୍ର ଏବଂ ମାନସିକ ଗଠନର ମୁଖ୍ୟ ବିନ୍ଦୁ।
0: ସ୍ନେହ ଶ୍ରଦ୍ଧା ତଥା ଆପଣାର ଭାବରେ ଯେତେବେଳେ ଆମେ ଆମ ପରିବାରର ପ୍ରତ୍ୟେକଟି ସଦସ୍ୟଙ୍କୁ ଦେଇପାରିବା, ସେତେବେଳେ ଆମ ପାଇଁ ତଥା ଆମ ପରିବାର ପାଇଁ ମଙ୍ଗଳମୟ ହେବ ଏବଂ ସୁସ୍ଥ ସମାଜଟି ଗଠନ ହୋଇପାରିବ।
1: ମାଟିଏ ଚାହିଁଲେ ପରିବାରକୁ ସ୍ୱର୍ଗ ପରି ଗଢ଼ିପାରେ ଏବଂ ପ୍ରତ୍ୟେକ ମା'ର କର୍ତ୍ତବ୍ୟ ଥାଏ ଯେ ପରିବାରକୁ ସୁସ୍ଥ ରଖିବା, ଆଦର୍ଶ କରି ଗଢ଼ି ତୋଳିବା।
0: ଏଣୁ ଏଠାରେ ଆମେ ନିହାତି ଭାବେ କହିପାରିବା କି ଯେ ସୁସ୍ଥ ପରିବାର ଗଠନରେ ପିତାମାତା ହିଁ ମୂଳ ଆଧାର ବୋଲି।
2: ପ୍ରଫେସର ବିମଳ ଚରଣ ସ୍ୱାଇଁ, ମୁଁ ରିଟାୟାର୍ଡ ପ୍ରିନ୍ସିପାଲ ଡିପିଆଇଏସି ବରହମପୁର ଆଣ୍ଡ କେଏସ୍ୟୁବି ସିଟି ଭଞ୍ଜନଗର। ଦେଖନ୍ତୁ, ଆମେ ଯେତେବେଳେ କହୁଛେ ଗୋଟାଏ ପିଲା ପାଇଁ ତାର ପ୍ରଥମ ବିଦ୍ୟାଳୟ ହେଉଛି ତାର ପରିବାର, ଆଉ ପ୍ରଥମ ଶିକ୍ଷକ ହେଉଛନ୍ତି ତାର ମା। ମା ବାପାଙ୍କୁ ଯଦି ଆମେ ନବା, ସିଏ ହେଉଛନ୍ତି ଗୋଟେ ପିଲାର, ଛୋଟ ପିଲାର ପ୍ରଥମ ଶିକ୍ଷକ। ତେଣୁ ଆମେ ଯେତେବେଳେ କହୁଛେ ଗୋଟାଏ ଭଲ ପିଲାକୁ ଆମେ ତିଆରି କରିବା, ତା ପାଇଁ ଗୋଟାଏ ସୁସ୍ଥ ପରିବାର, ଭଲ ପରିବାର ଆଉ ସୁସ୍ଥ ପରିବେଶ ନିହାତି ଦରକାର। ତେଣୁ ଆମେ ଯେତେବେଳେ କହୁଛେ ପରିବାର କଥା, ଆମେ କହୁଛେ ପିତାମାତାଙ୍କର ଏମିତି ପିତାମାତା ମାନେ ଏମିତି ପରିବେଶ ସୃଷ୍ଟି କରିବା ଦରକାର, ଯୋଉ ପରିବେଶରେ ଗୋଟାଏ ପିଲାର ସର୍ବାଙ୍ଗୀନ ଉନ୍ନତି ହେଇପାରିବ। କେବଳ ଶାରୀରିକ ସ୍ତରର ଉନ୍ନତି କଥା ଆମେ କହୁନେ, ତାର ମାନସିକ ସ୍ତରର, ସାମାଜିକ ସ୍ତରର, ଇମୋସନାଲ ଡେଭଲପମେଣ୍ଟ କଥା ମଧ୍ୟ ଆମେ ଯଦି ଚିନ୍ତା କରିବା। ତେଣୁ ଗୋଟେ ଭଲ ପିତାମାତା ଯଦି ଆମେ କହିବା, ଭଲ ପରିବାର, ଏଇଟା ନିଶ୍ଚିତ ସାହାଯ୍ୟ କରିବ ଗୋଟାଏ ପିଲାର ସର୍ବାଙ୍ଗୀନ ବିକାଶ ପାଇଁକି। ଆମେ ଯେତେବେଳେ ଦେଖିବା ପିଲାଟି ବହୁତ ଜିନିଷ ଅନୁକରଣ କରୁଛି ପିଲାଟି ବାପ ମାଙ୍କ ଠାରୁ, ଯେତେବେଳେ ଆମେ କହୁଛେ ବାପ ମାଙ୍କର ଯୋଉ ବ୍ୟବହାର, ବାପ ମାଙ୍କର ଯୋଉ ଚାଲିଚଳନ, ବାପ ମାଙ୍କର ଯୋଉ ଭଲ ପାଇବା, ବାପ ମାଙ୍କର ଯୋଉ କାର୍ଯ୍ୟ ପ୍ରତ୍ୟେକ ଦିନର ପିଲା ଅନୁକରଣ କରୁଥାଏ। ତେଣୁ ଆମେ ଯେତେବେଳେ ପିଲାଟି ଆମ ପାଖରେ ଅଛି ବା ପାଖରେ ନାହିଁ ମଧ୍ୟ, ଆମେ ଏମିତି ବ୍ୟବହାର ପିଲାମାନଙ୍କ ସହିତ କରିବା ଦରକାର, ଘରେ ଅନ୍ୟ ମେମ୍ବର ମାନଙ୍କ ସହିତ କରିବା ଦରକାର, ପିଲାଟି ତାକୁ ଦେଖିକିରି ତାର ଯୋଉ ଭଲ ଗୁଣ ସେ ନିଶ୍ଚିତ ଡେଭଲପ କରିବ। ତେଣୁ ପିତାମାତାଙ୍କର ଯୋଉ ରୋଲ ଗୋଟାଏ ପିଲାର ଡେଭଲପମେଣ୍ଟ ପାଇଁ ନିହାତି ଆବଶ୍ୟକ।

0: ଯଦି ଆମେ କେବଳ ମାଆକୁ ହିଁ ସବୁ କ୍ଷେତ୍ରରେ ପରିବାର ଗଠନ ନିମନ୍ତେ ମୂଳ ଆଧାର କହିବା, ତେବେ ସେହି କ୍ଷେତ୍ରରେ ଆମେ ସୁସ୍ଥ ପରିବାର ଗଠନରେ ସଫଳ ହୋଇପାରିବା କି?
1: ଏମିତି ପ୍ରଶ୍ନ ବାରମ୍ବାର ମନକୁ ଆନ୍ଦୋଳିତ କରିଥାଏ।
0: ଏଣୁ ଉଭୟ ପିତାମାତାଙ୍କୁ ନେଇ ସୁସ୍ଥ ପରିବାର ଗଠନ ହୋଇଥାଏ।
1: ଆଜିକାଲିର ସମୟ ଏମିତି ଏକ ସମୟ ଦେଇ ଆମେ ଗତି କରୁଛୁ ଯେ ସମସ୍ତେ ଅର୍ଥ ଆଡ଼କୁ ଧାବମାନ।
0: ଆଜି ଆମେ ପିତାମାତା ସମସ୍ତେ କାର୍ଯ୍ୟରତ। ସେହି କ୍ଷେତ୍ରରେ ପିଲା ନିଜେ ନିଜର କାର୍ଯ୍ୟ କରୁଛି, ଠିକ୍ କରୁଛି କି ଭୁଲ କରୁଛି, ଦିନ ତମାମ ପିଲାଟି ଯାହା ବା କରୁଛି ସେଥିରେ ପିତାମାତାଙ୍କର କୌଣସି ସମ୍ପର୍କ ହିଁ ନାହିଁ, ଏଇଭଳି ମନେ ହେଉଛି।
1: ତେବେ ଏପରି ସ୍ଥଳେ ଆମକୁ ମାନେ ଆମ ପିତାମାତାଙ୍କୁ ହିଁ ସମୟ ଦେବାକୁ ହେବ।
0: ଏପରି ସ୍ଥଳେ ଆମକୁ ପରିବାର ସହ ସମୟ କାଟିବା ଉଚିତ।
1: ପରିବାରର ସଦସ୍ୟମାନେ ଏକାଠି ବସି ଭୋଜନ କରିବା ଉଚିତ।
0: ଆମେ ଏମିତି ଏକ ପରିବାର ଗଠନ କରିବା ଉଚିତ ଯେଉଁଠିକି ଆମ ପରିବାର ସମାଜ ପାଇଁ ଏକ ଉଦାହରଣ ହୋଇଯାଉ।
1: ଏଣୁ ତ କୁହାଯାଏ ସୁସ୍ଥ ସମାଜ ଗଠନରେ ପିତାମାତାଙ୍କ ଗୁରୁତ୍ୱ ବଢ଼ିଯାଏ ବୋଲି।
2: ପ୍ରଫେସର ସୁଧାକର ପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ରିଜର୍ଭ ବ୍ୟାଙ୍କ ଚେୟାର ପ୍ରଫେସର ରୂପେ କାର୍ଯ୍ୟରତ। ଆକ୍ଚୁଆଲି ପିତାମାତାଙ୍କର କର୍ତ୍ତବ୍ୟ ବହୁତ ବଡ଼, କାରଣ ପିତାମାତା ମାନେ ପ୍ରଥମେ ତାଙ୍କ ସନ୍ତାନର ଲାଳନ ପାଳନ କରନ୍ତି ଏବଂ ତାଙ୍କୁ ସମସ୍ତ

ପାଠ ପଢିବା ପାଇଁ ତାଙ୍କର ସମସ୍ତ ପୁଞ୍ଜି ବିନିଯୋଗ କରି ତାଙ୍କୁ ଗୋଟେ ଭଲ ଛାତ୍ର ହିସାବରେ ଗଢି ତୋଳନ୍ତି ଏବଂ ପିଲାମାନଙ୍କୁ ଚାକିରି ପାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଆର୍ଥିକ ଯୋଗାଇଥାନ୍ତି ଏବଂ ପିଲାମାନେ ଚାକିରି କଲା ପରେ ତାଙ୍କର ବାହାଘରର ସମସ୍ତ ଦାୟିତ୍ୱ ମଧ୍ୟ ପିତାମାତା ବହନ କରିଛନ୍ତି। ତେଣୁ ଗୋଟେ ଭଲ ପରିବାର ଗଠନରେ ପିତାମାତାଙ୍କର ଭୂମିକା ଅପରିହାର୍ଯ୍ୟ ଅଟେ ଏବଂ ପିତାମାତା ମାନେ ପିଲାଙ୍କ ମାନଙ୍କୁ ଭଲ ଭାବରେ ଗଢି ତୋଳନ୍ତି ଯେପର୍ଯ୍ୟନ୍ତ ସେମାନେ ନିଜେ ରୋଜଗାରକ୍ଷମ ନ ହୋଇଛନ୍ତି ଏବଂ ପିଲାମାନେ ରୋଜଗାରକ୍ଷମ ହେଲା ପର୍ଯ୍ୟନ୍ତ ପିତାମାତାଙ୍କ ଦାୟିତ୍ୱ ବହୁତ ରହିଛି। ପିତାମାତା ମାନେ ନିଜେ ବେଶୀ ପୋଷାକ କିଣନ୍ତିନି ଭଲ ଖାଆନ୍ତିନି କିନ୍ତୁ ସନ୍ତାନ ମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଅନ୍ତି। ତେଣୁ ବର୍ତ୍ତମାନ ଦେଖାଯାଉଛି ମଧ୍ୟବିତ୍ତ ପରିବାରରେ ପିତାମାତା ମାନେ ତାଙ୍କର ଅର୍ଥର ସମସ୍ତ ଅର୍ଥ ପ୍ରାୟ ପିଲାଙ୍କର ଭବିଷ୍ୟତ ପାଇଁ ପୁଣ୍ୟ କରନ୍ତି ଏବଂ ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କର ବିଭିନ୍ନ ପ୍ରକାର ପଲିସି ମଧ୍ୟ କିଣନ୍ତି। ଗୋଟେ ସୁସ୍ଥ ପରିବାର ପାଇଁ ପିତାମାତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏବେ ଯୋଉ ମଦର୍ସ ଡେ ଆମର ପାଳନ କରାଗଲା, ମଦର୍ସ ଡେ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ମା ମାନଙ୍କର ଭୂମିକା ପିତାଙ୍କ ଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ରହିଛି। କାରଣ ମା ମାନେ ହିଁ ପିଲାମାନଙ୍କୁ ଜନ୍ମ ଦେଲା ପରେ ଛୋଟ ସମୟରୁ ତାଙ୍କୁ ଗଢେଇଥାନ୍ତି, ଛୋଟ ଯତ୍ନ ନିଅନ୍ତି। ପିତାମାନେ ବହୁତ ସମୟ ବାହାର ସମୟ ଅତିବାହିତ କରିଥିବାରୁ ସନ୍ତାନ ମାନଙ୍କର ମୁଖ୍ୟ ଯତ୍ନ ମା ମାନେ ନିଅନ୍ତି। ତେଣୁ ମା ମାନେ ଛୋଟ ବୟସରୁ ଜନ୍ମ ହେବାଠୁ ପିଲାଟି ମାଟ୍ରିକ ପଢିବା ପର୍ଯ୍ୟନ୍ତ ଦାୟିତ୍ୱ ହଉଛି ବେଶୀ ମା ମାନଙ୍କର। ତାପରେ ପିଲାମାନେ ଯେତେବେଳେ କଲେଜ କିମ୍ବା ଉଚ୍ଚ ଶିକ୍ଷାକୁ ଯାଆନ୍ତି ସେତେବେଳେ ବାପା ମାନଙ୍କର ଭୂମିକା ବଢିଯାଏ। ତେଣୁ ପିତାମାତା ହିଁ ଏକ ଭଲ ସୁସ୍ଥ ପରିବାର ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ। ସେଥିପାଇଁ ଫାଦର୍ସ ଡେ ମଦର୍ସ ଡେ ପାଳନର ଉଦ୍ଦେଶ୍ୟ ହଉଛି ପିଲାମାନେ ମଧ୍ୟ ବାପା ମାଙ୍କର ଏଇସବୁ ଯୋଉ ଗଠନରେ ଭୂମିକା ରହିଛି ତାକୁ ମଧ୍ୟ ସେମାନେ ଅନୁଭବ କରନ୍ତୁ ଏବଂ ସେମାନେ ମଧ୍ୟ ବଡ଼ ହେଲା ପରେ ନିଜ ବାପା ମାଙ୍କର ଯତ୍ନ ନିଅନ୍ତୁ ଏବଂ ଯେତେବେଳେ ବୃଦ୍ଧାବସ୍ଥା ଆସିଯାଏ ବାପା ମାଙ୍କର ଯତ୍ନ ଆଜିକାଲି ପିଲାମାନେ ନେଉନାହାନ୍ତି, ସେଥିପାଇଁ ତାଙ୍କୁ ସେ ବିଷୟରେ ବାର୍ତ୍ତା ଦେବା ପାଇଁ ଆଜିକାଲି ଫାଦର୍ସ ଡେ ମଦର୍ସ ଡେ ଏସବୁ ପାଳନ କରାଯାଉଛି।

0: ପିତାମାତା କେବଳ ନିଜ ପରିବାର ନୁହେଁ ବରଂ ସମାଜ ଗଠନର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।
1: ପରିବାର କହିଲେ ଆମେ ଯଦି ବିଦ୍ୟାଳୟକୁ ନେବା ତେବେ ବିଦ୍ୟାଳୟ ମଧ୍ୟ ପିଲାଟି ପାଇଁ ପରିବାର ହୋଇଥାଏ।
0: ପିଲାଟି ଯାହା ପରିବାରଠାରୁ ଶିକ୍ଷା ଗ୍ରହଣ କରିଥାଏ ତାହାର ପରିଣାମରେ ବିଦ୍ୟାଳୟରେ ଯେଉଁ ସକାରାତ୍ମକ ଭାବନା ପ୍ରଦର୍ଶନ କରାଯାଇଥାଏ ତାହା ଅନ୍ୟ ପିଲାମାନଙ୍କ ପ୍ରତି ମଧ୍ୟ ପ୍ରଭାବ ପକାଇଥାଏ।
1: ନୈତିକ ଶିକ୍ଷା ପ୍ରଦାନ କରିବା ସହିତ ପିଲାଙ୍କ ଭିତରେ ଯଦି ଆମେ ଗୁଣାତ୍ମକ ତଥା ସକାରାତ୍ମକ ଅନୁଭବକୁ ପ୍ରେରିତ କରିବା ତେବେ ପିଲାଟି ନିହାତି ଭାବେ ଅନେକ କଥା ଶିଖିବ।
0: ପିଲାଟି ପ୍ରତି ଯଦି ପିତାମାତା ସ୍ନେହ ଶ୍ରଦ୍ଧା ସହିତ ଶିକ୍ଷାଦାନ କରନ୍ତି ଯେଭଳିକି ନୈତିକ ଶିକ୍ଷା କିମ୍ବା ଶାରୀରିକ ଶିକ୍ଷା ଯେକୌଣସି ଶିକ୍ଷା ଯଦି ପିଲାଟି ଘରୁ ଶିଖେ ତେବେ ନିହାତି ଭାବେ ପିଲାଟି ତା ଭବିଷ୍ୟତ ପାଇଁ ଗୋଟିଏ ଭଲ ମଣିଷ ହୋଇପାରିବ।
1: ପରିବାର ପରିବେଶ ବିଦ୍ୟାଳୟ ସବୁ କ୍ଷେତ୍ରରେ ପିଲା ପ୍ରତି ଆମର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଚିତ।
0: ସୁସ୍ଥ ପରିବାର ଗଠନ ହୋଇପାରିଲେ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ। ଏଣୁ ପିତାମାତା ହିଁ ପିଲାଙ୍କର ମୂଳ ଆଧାର। ଏଣୁ ପିତାମାତା ହିଁ ଉତ୍ତମ ରାଷ୍ଟ୍ର ଗଠନରେ ମୁଖ୍ୟ ଭୂମିକା ତୁଲାଇଥାନ୍ତି।
2: ମୁଁ ଡକ୍ଟର ପ୍ରଭାତ ମଞ୍ଜରୀ ଷଡ଼ଙ୍ଗୀ, ଆସିଷ୍ଟାଣ୍ଟ ପ୍ରଫେସର, ନଳିନୀ ଦେବୀ ଓମେନ୍ସ କଲେଜ ଅଫ୍ ଟିଚର ଏଜୁକେସନ, ଭୁବନେଶ୍ୱର। ପ୍ରକୃତରେ ମାତା ପିତାଙ୍କର ଭୂମିକା ଅନେକ, କାରଣ ମାତା ପିତା ହେଉଛନ୍ତି ଘରର ମୁରବୀ। ପ୍ରକୃତରେ ସିଏ ପିଲାମାନଙ୍କର ଆଇଡିଆଲ, ସିଏ ଯୋଉ ରାସ୍ତାରେ ଯାଆନ୍ତି ପିଲାମାନେ ଜଣାତରେ ହେଉ ଅଜଣାତରେ ହେଉ ତାଙ୍କୁ ଅନୁସରଣ କରନ୍ତି। ଘର ପରିବାରଟିଏ ଗଢିବାକୁ ହେଲେ, ପରିବାର କହିଲେ ଆମେ କଣ ବୁଝୁ, ପରିବାର କହିଲେ ଯୋଉଠି ଆମର ସେଫ୍ଟି ସିକ୍ୟୁରିଟି ଥିବ, ଯୋଉଠି ଲଭ୍ ଆଫେକ୍ସନ୍ କେୟାର ଥିବ, ଯୋଉଠି ମୋରାଲ ସପୋର୍ଟ ଥିବ, ଯୋଉଠି ଦୁଃଖ ବେଳେ ଜଣେ ଠିଆ ହୋଇ ଆମକୁ ସାନ୍ତ୍ୱନା ଦେବାକୁ ଥିବ, ଯୋଉଠି ସୁଖରେ ଆମ ସହିତ ଜଣେ ଖୁସି ହେଇପାରୁଥିବ। ତ ବାପା ମା ଯଦି ଆମ ପାଖରେ ସେଇଭଳି ରୋଲ କଲେ ତାହେଲେ ଆମେ ଜାଣିବା ଯେ ଆମେ ବି ମଧ୍ୟ ପରିବାରଟି ସୁସ୍ଥ ଭାବରେ ଗଠନ କରିପାରିବା। ତେଣୁ ବାପା ମାଙ୍କର ରୋଲ ବହୁତ କିଛି ଅଛି। ସେ ପ୍ରଥମେ ପିଲାମାନଙ୍କର ମଡେଲ ହବା ଦରକାର। ପିଲାମାନଙ୍କୁ କିଛି ଶିଖେଇବା ପୂର୍ବରୁ ପିଲାମାନଙ୍କ ଆଗରେ ସେ କରିକିରି ଦେଖଉଥିବେ। ଯେଉଁଭଳି ଗୋଟେ ଉଦାହରଣ ଦେବି, ଝଗଡ଼ା, ପ୍ରତ୍ୟେକ ପରିବାରରେ ଝଗଡ଼ା ଥାଏ। ଯଦି ମାତା ପିତାଙ୍କର ଭିତରେ କିଛି ଝଗଡ଼ା ଲାଗେ ସେମାନେ

ଏଇଟାକୁ ଆଗ୍ରାଭେଟ କରନ୍ତିନି, ସେମାନେ ସେଇଠି ସେ ଝଗଡାକୁ ସମାଧାନ କରିକି, ଅଳ୍ପକେ ସମାଧାନ କରିକି ପିଲାମାନଙ୍କ ପାଖରେ ଉଦାହରଣ ହେଇଯାନ୍ତି, ଯାହାଫଳରେ କି ଯେତେବେଳେ ପରିବାର ଗଠନ କରନ୍ତି ସେତେବେଳେ ସେ ଅନେକ ସଦସ୍ୟଙ୍କ ପାଖରେ ଉଦାହରଣ ହୋଇ ଠିଆ ହେଇଥାନ୍ତି। ଲଭ କେୟାର ମଧ୍ୟ ଦିଅନ୍ତି, ଯେତେବେଳେ ଆମେ କୌଣସି ଗୋଟେ ପ୍ରୋବ୍ଲେମର ସଲ୍ୟୁସନ ଖୋଜୁ ସେତେବେଳେ ମାତା ପିତା ହିଁ ଆମ ପାଖରେ ଭଗବାନଙ୍କର ଏକ ସ୍ୱରୂପ ହୋଇ ଠିଆ ହେଇଥାନ୍ତି, ଯିଏକି ଆମର ସବୁ ସମସ୍ୟାର ସମାଧାନ କରିଥାନ୍ତି। ତେଣୁ ଗୋଟେ ସୁଖୀ ପରିବାର, ସୁସ୍ଥ ପରିବାର କହିଲେ ମାତା ପିତା କେବଳ ମୁରବୀ ହେବା ଦରକାର ନାହିଁ, ବରଂ ଗୋଟେ ଆଇଡିଆଲ ହେଇକିରି ରହିବା ଦରକାର। ତାଙ୍କର କୋପରେସନ କୋଲାବରେସନରେ ତାଙ୍କ ଭିତରେ ଗୋଟେ ଭଲ ବୁଝାମଣା ରଖିବା ଦରକାର, ଯାହାଫଳରେ କି ଗୋଟେ ଭଲ ପରିବାର ସମାଜର

ଶୁଣିଲି ବର୍ଣ୍ଣାଳୀ କ୍ରମରେ ସଂଯୋଗ ଆଜି ପାଇଁ ବିଷୟ ଥିଲା ସୁସ୍ଥ ପରିବାର ଗଠନରେ ମାତାପିତାଙ୍କ ଭୂମିକା। ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ, ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
3: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
2: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ୍ଜ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
4: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ। ଏଥର ଶିଳ୍ପୀ ହେଲେ ରୀନା ମହାପାତ୍ର, ଗୌରହରି ଦଳେଇଙ୍କ ଅନ୍ୟ ଏକ ରଚନା।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଚାନ୍ଦିନୀ ଆଲବମ୍ର ଗୀତ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ସ୍ୱରୂପ ନାୟକଙ୍କ ଗୀତ, ସଙ୍ଗୀତ ସରୋଜ ନନ୍ଦ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ, ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
3: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
2: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ଏବେ CNG ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ CNG ଷ୍ଟେସନରେ CNG ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ CNG ଗାଡି କିମ୍ବା CNG କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
4: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
6: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଏଥର ଶୁଣନ୍ତୁ ଅନାମିକା ନାୟିକା ଆଲବମ୍ର ଗୀତ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା।

କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ ଏମ୍ଏସ୍ ଧୋନି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରମାନ ମଲ୍ଲିକ, ଗୀତ ରଚନା ମନୋଜ ମୁଣ୍ଟାସିର, ସଙ୍ଗୀତ ନିର୍ଦ୍ଦେଶନା ଆମଲ ମଲ୍ଲିକ।

ଏଥର ଶୁଣନ୍ତୁ ଏୟାରଲିଫ୍ଟ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଙ୍କିତ ତିୱାରୀ ଏବଂ ଅରିଜିତ ସିଂ। କୁମାରଙ୍କ ଗୀତ, ସଙ୍ଗୀତ ଅଙ୍କିତ ତିୱାରୀ।

0: ଶୁଣୁଥିଲେ କ୍ରିଏଚର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଅରିଜିତ ସିଂ। ନିଜ ସଙ୍ଗୀତକୁ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଟୋନି କକ୍କର।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ଏବେ CNG ଭରି କରନ୍ତୁ ସିଧା ସଞ୍ଚୟ।
1: ଗେଲ୍ ଗ୍ୟାସ୍ CNG।

0: ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଇଠି ମୁଁ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରତି ରବିବାର ରାତି 10:00 ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ, ଏବଂ ପ୍ରତି ଶୁକ୍ରବାର ରାତି 10:00 ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଓଡ଼ିଆ କିମ୍ବା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବା ପାଇଁ ଆପଣ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ନାମ ଓ ଠିକଣା ଦେଇ ନିଜ ପସନ୍ଦର ଗୀତ ଏବଂ ଚଳଚ୍ଚିତ୍ରର ନାମ ଲେଖି ଡାକ ମାଧ୍ୟମରେ ପଠାଇବାକୁ ଅନୁରୋଧ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ପାଇଁ ଠିକଣା ହେଲା ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଜୟପୁର, ଜିଲ୍ଲା କୋରାପୁଟ, ପିନ୍କୋଡ୍ 7640005। ସେହିପରି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ପାଇଁ ଠିକଣା ହେଲା ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଜୟପୁର, ଜିଲ୍ଲା କୋରାପୁଟ, ପିନ୍କୋଡ୍ 7640005। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ। ଏଥର ଶୁଣନ୍ତୁ ୱାନ୍ ନାଇଟ୍ ଷ୍ଟେଣ୍ଡ ଚଳଚ୍ଚିତ୍ରର ଗୀତ। ସବୀର ଅହମ୍ମଦଙ୍କ ଗୀତରେ କଣ୍ଠଦାନ କରିଛନ୍ତି ମିଟ୍ ବ୍ରଦର୍ସ ଫିଟ୍ ଏବଂ ଅରିଜିତ ସିଂ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିଟ୍ ବ୍ରଦର୍ସ।

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବଡିଗାର୍ଡ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷଲ। ସବୀର ଅହମ୍ମଦଙ୍କ ଗୀତ। ସଙ୍ଗୀତ ହିମେଶ ରେଶମିଆ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ସପ୍ତଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ କଥା ଦେଇଥିଲି ମା'କୁ ଚଳଚ୍ଚିତ୍ରରୁ। ନିଜାମଙ୍କ ଗୀତରେ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୃଷ୍ଣଚନ୍ଦ୍ର।

ଶୁଣୁଥିଲେ ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ କୁମାର ବାପି ଏବଂ ତବୁ ମିଶ୍ର। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅଭିଜିତ ମଜୁମଦାର। ଏଥର ଶୁଣନ୍ତୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରର ଗୀତ। ଦେବଦାସ ଛୋଟରାୟଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସନୁ ନିଗମ ଏବଂ ପମେଲା ଜେନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଇଠି ଆମ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ ଯେ ଆଜି ରାତି 10:30ରେ ଶୁଣିବେ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ବିଶ୍ୱକଲ୍ୟାଣୀ ମହାନ୍ତି, କୁନ୍ତି ବେହେରା ଏବଂ ସୁରେଶ ଚନ୍ଦ୍ର ମିଶ୍ର। ଆପଣଙ୍କ ଅନୁରୋଧ କ୍ରମେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। ରାତି 9:30ରେ ପ୍ରଚାର କରିବୁ ନାଟକ ପ୍ଲାଟଫର୍ମ, ରଚନା କରିଛନ୍ତି ପଦ୍ମଚରଣ ବିଶ୍ୱ, ପରିଚାଳନା ଉଦୟଶଙ୍କର ଜାନୀ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ରାତି 8:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଫସଲରେ ଜଳ ଓ ସାରର ସୁପରିଚାଳନା। ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରାତି 7:25ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଚୈତିଜହ୍ନ ପ୍ରଚାରିତ ହେବ ଅପରାହ୍ନ 5:30। ଏଥିରେ ରହିଛି ସାକ୍ଷାତକାର

ଶିକ୍ଷା ଅଧିକାର ବୋଇଲେ କାଇଟା ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5ଟାରେ ଏଥିରେ ଶୁଣିବେ ହାଲସ୍ପନ୍ଦନ କାର୍ଯ୍ୟକ୍ରମ ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ ଶୁଣିବେ ଦିନ 1:20 ଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ ଗୀତା ଖୁଣ୍ଟିଆ ବାଳକୃଷ୍ଣ ଦାସ ଭୁବନେଶ୍ୱରୀ ମିଶ୍ର ଅକ୍ଷୟ କୁମାର ମହାନ୍ତି ଏବଂ ଜିତେନ୍ଦ୍ରିୟ ହରିପଲ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 12:30 ଶିଳ୍ପୀମାନେ ହେଲେ ଅସୀମା ପଣ୍ଡା ସୁଶାନ୍ତ ପଣ୍ଡା ଆର୍ଏସ୍ କୁମାର ଏବଂ ହ୍ୟୁମାନ ସାଗର ଦିନ 12:00 ପ୍ରଚାର କରିବ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଦିନ 11:30 ଶୁଣିବେ ଦେଶିଆ ନାଟ ଗଛ ଆମର ଜୀବନ ପରିବେଷଣ କରିଛନ୍ତି ଧନଞ୍ଜୟ ପ୍ରଧାନୀ ଏବଂ ସାଥୀ ଦିନ 11:00 ରହିଛି ସମ୍ବଲପୁର ଅଞ୍ଚଳର ଗୀତ ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ ସୁଷମା ମିଶ୍ର କ୍ରିଷ୍ଣା ପଟେଲ କାଳୀପ୍ରସାଦ ଷଡ଼ଙ୍ଗୀ ରୀନା ଦାସ ଏବଂ ବିଭୂତିଭୂଷଣ ପଟ୍ଟନାୟକ ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ ଏଥର ଶୁଣନ୍ତୁ ତୁମେ ଥିଲେ ସାଥିରେ ଚଳଚ୍ଚିତ୍ରର ଗୀତ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର ଗୀତ ରଚନା ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ନିଝୁମ ରାତିର ସାଥୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

0: इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1466 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଗୀତ, ପ୍ରଥମ ଗୀତଟିକୁ ଆମେ ନେଇଛୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ। ଗୁଲଜରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

ଏଥର ଶୁଣନ୍ତୁ ଆଖି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ସୁଦେଶ ଭୋସଲେ, କବିତା କୃଷ୍ଣମୂର୍ତ୍ତି ଏବଂ ଅଲକା ୟାଗ୍ନିକ। ଇଣ୍ଡିଭରଙ୍କ ଗୀତ, ସଙ୍ଗୀତ ବାପି ଲାହି।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦେବଦାସ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ, ନୁରସଦଙ୍କ ଗୀତ, ସଙ୍ଗୀତ ଇସ୍ମାଇଲ ଦରବାର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ।

ପ୍ରଥମେ ଶିଳ୍ପୀ ହେଲେ ଫକୀର ପଟ୍ଟନାୟକ ଏବଂ ସୁଷମା ମିଶ୍ର, ଗୀତ ରଚନା ରଥୀନ୍ଦ୍ରନାଥ ପାଢ଼ୀ ଏବଂ ଫକୀର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଶୋକ ଚନ୍ଦ୍ର ପଟ୍ଟନାୟକ।

0: Podemos votar.
1: ଏଥର ଶିଳ୍ପୀମାନେ ହେଲେ କ୍ରିଷ୍ଣାରାଣୀ ପଟେଲ ଏବଂ ଜ୍ୟୋତ୍ସ୍ନାରାଣୀ ପଟେଲ। ଗୀତ ରଚନା ମିତ୍ରାଭାନୁ ଗୁଣ୍ଟିଆ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଭୁଦତ୍ତ ପ୍ରଧାନ।

0: ଏପରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ବିରଞ୍ଚି ମଲ୍ଲିକଙ୍କ ରଚନା, ଶିଳ୍ପୀ ହେଲେ କାଳୀପ୍ରସାଦ ଷଡ଼ଙ୍ଗୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ରୀନା ଦାସ, ଗୀତ ରଚନା ମିତ୍ରା ଭାନୁ ଗୁଣ୍ଟିଆ, ସଙ୍ଗୀତ ନିର୍ଦ୍ଦେଶନା ଭାନୁଦତ୍ତ ପ୍ରଧାନ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର ଶିଳ୍ପୀ ହେଲେ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ବିଭୂତି ଭୂଷଣ ପଟ୍ଟନାୟକ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା।
1: ଶେଷ ଗୀତଟିର ଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ, ଗୀତ ରଚନା ରାମପ୍ରସାଦ ପୁରୋହିତ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଭୁଦତ୍ତ ପ୍ରଧାନ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ମେ ମାସ 17 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କିଏ ପଚାରୁ। ଏଥିରେ ବିଷୟ ରହିଛି ଫାୟାର ଅଫିସର କାମ କାଇଟା। ଏ ସମ୍ପର୍କରେ ଆପଣ ମେ ମାସ 17 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଫାୟାର ଅଫିସର କାମ କାଇଟା। ଶୁଣିଲେ ସମ୍ବଲପୁର ଅଞ୍ଚଳର ଗୀତ, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶିଆ ନାଟ ଗଛ ଆମର ଜୀବନ।

0: ಈಗಿನ ಕಥಾ ಕೊಯ್ಲು ಸುನಾನ ಸೊಪ್ಪೆಯಾಗ ಗಾಡ್ಡುಕ್ಕ ಕೂಡ ಅದನ್ನು ಮೇಲೆ ಸೊರ್ದ ಐತಿ ಎದೇಕ್ ಮುಂಗು ಈ ಬೊಟ್ಟ ಗೊತ್ತಿ ಮರು ಬಾರಿಂಚಿ ಕೊಟ ಬಾರ್ತಿ ದೇಕ್ ಮರು ಅಲೆ ನಾನ ಮರು ದೇಕ್ ನಾನ ಗಾಡ್ಡು ಬಾಬು ಐಲಾನಿ ಕೈಗಿಯ ಬಿಗಿದೆ ಅದಿನಾ ಅಸೆನಾ ತಾರ್ ಚೂಟಿ ನಾಯ್ ನಾಯ್ ಏದೆ ಐಲಾನಿ ಸೈಕಲ್ ತಿರಿಂಗ್ ತಿರಿಂಗ್ ಬರ್ತಿ ಅಸೆ ଆରେ ବଣ୍ଡକା ବଣ୍ଡକୁ ତମେ କିଅ ଆଜି ତ କହିଲି କାଲି କହିଲି ତମକେ ନା ମାରା ଗଛ ବୋଲିକିରି ଆଜି ଗୋଟେ ବଟା ଗଛ ଗୋଟେ ମାରିଦେଲା ତା କାଲି ତ କହିଲି ନା ମାରା ବୋଲି ଆଜି ବଟା ଗଛ ମାରିଦେଲା ତା ତମକେ ନା ଛାଡ଼ି କେସ୍ କରବାଟା କରିବି ଏକା ଆଜି ନା ଛାଡ଼ି ମନ ଦୁଃଖେ ରହିଲେ ବଣ୍ଡକା ବଣ୍ଡକୁ ଗାଡ଼ୁ ବାବୁ ଛାଡ଼ି ଦିଆ ଆଜି ଆଜି ଛାଡ଼ି ଦିଆ କୁକୁଡ଼ା ଗାନ୍ଧା ଗୋଟେ ଆଣିଦେବୁ ତମକେ ନାଇଁ କୁକୁଡ଼ା ଗାନ୍ଧା ଆରି ଦେବୁ 200 ଟଙ୍କା ଆଣିଦେଲେ ଛାଡ଼ିବି ନହେଲେ ନାଇଁ ଆଲେ ବାବୁ ଆଣିଦେବୁ କାଲିକେ ଯୁ
1: ମନ ଦୁଃଖରେ ବଣ୍ଡକା ବଣ୍ଡକୁ ବଣରୁ ଫେରିଲେ ଗାଡ଼ୁ ବାବୁକୁ ଦେବା ପାଇଁ ଗାନ୍ଧା କୁକୁଡ଼ା ଗୋଟେ
0: ଆଲେ ବଣ୍ଡକି ବୁଦେଇ ପାଣି ଗୁଡ଼ାନ୍ ଆଦୁଗର ଦେବୁ ଆଲେ ଆଜି କେନ୍ତା ହେଲା ଯେ ମୁରମୁରା ହେଲା ତା ଅଧିକାରୀ ସବୁଦିନେ କଥା ହେବା ତେବେ ଶୁଣ ବୁଦେଇ କହିଦେବି ତୋତେ ଶୁଣ ଶୁଣ ଶୁଣ ବୁଦେଇ ଶୁଣ ମୋର ବଦନ କାଇକ

ଅଣ୍ଡା ଏ ପଟା କୁଆଡେ ଗଲ ଅଟ କି ନାହିଁ କବାଟ ଖୁଲ ଆଜ୍ଞା ପାରାସି ଆଜ୍ଞା ଆଇଲା ତ ଏ ଦେଖା ନମସ୍କାର ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ଆସନ୍ତୁ ଭିତରକୁ ଆସନ୍ତୁ ଆଜ୍ଞା ନା ନା ଭିତରେ ନା ଆସିନି ମହତ୍ମା ତକାଇ ତୁମେ ମଜା କରବା ତାପରେ କଣ ସବୁ ସରି।

ନମସ୍କାର ନମସ୍କାର ଆଜି ଆଜି ଗୋଟେ ଦିନ କାଇଲୁ ବାବୁ କାଲିକି ତାନୁ ନା କାମ ତେବେ ଏବେ ନିଆ ଏ ଟିଭି ନେଇଦେବା କଲକା ଦଲା ମାଳା ଡଙ୍ଗର ସବୁ ତାରବା ନୂଆ ନୂଆ ଗଛ ଲଗାଇବା ତେବେ ଦିଆ ଆଜ୍ଞା ଏବେ ନିଆ ତେବେ ଯିବି ତି ମୁଇଁ

ସମାନ ବାରିକ ଏସବୁ ଜାଣି ଜାଣି ଆମେ ଭୁଲ କାମ କରଲୁନି। ସମାନ ବାରିକ ତୁନ ମୋର କଥା କହିଦେବି ତମକେ ଶୁଣାରେ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ ମାସ 17 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଏଥିରେ ବିଷୟ ରହିଛି ଫାୟାର ଅଫିସର କାମ କାଇଟା। ଏ ସମ୍ପର୍କରେ ଆପଣ ମେ ମାସ 17 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଫାୟାର ଅଫିସର କାମ କାଇଟା।

ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ କ୍ୟୁଁ କି ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ୱାଣ୍ଟେଡ୍ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ସାନ୍ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଅରୁଣ ଭୈରବ, ସଙ୍ଗୀତ ନିର୍ଦ୍ଦେଶନା ସଜିତ ୱଜିଦ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏଥର କିକ୍ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ମହମ୍ମଦ ଇରଫାନ, ଗୀତିକାର ମୟୂର ପୁରୀ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଚୁପ୍ ଚୁପ୍ କେ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ କେକେ ଏବଂ ସୁନିଧି ଚୌହାନ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଶେଷରେ କି ସ୍ତ୍ରୀ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଆଲିସା ଚେନାଇ ଏବଂ ଜୁବିନ ଗାଙ୍ଗର। ଗାରକ ଗୀତିକାର ସମୀର ଅଞ୍ଜାନ। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ଅସୀମା ପଣ୍ଡା, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ପରିଚାଳନା ସୁମିତ ଦୀକ୍ଷିତ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏଥର ଶିଳ୍ପୀ ହେଲେ ଆର୍ଏସ୍ କୁମାର ଏବଂ ଗୀତିଶ୍ରୀ। ନିଜସ୍ୱ ସଙ୍ଗୀତରେ ଗୀତିକାର ନୀଲ।

ପରବର୍ତ୍ତୀ ଶିଳ୍ପୀ ହେଲେ ସୁଶାନ୍ତ ପଣ୍ଡା, ଗୀତ ରଚନା ଶାନ୍ତନୁ ନାୟକ, ସଙ୍ଗୀତ ପରିଚାଳନା ସତ୍ୟରଞ୍ଜନ ବାଲ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତି। ଗୀତ ରଚନା ସୁମିତ। ସଙ୍ଗୀତ ପରିଚାଳନା ଶାନ୍ତିରାଜ ଖସଲା।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଦିନ ଗୋଟିଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ପ୍ରଥମେ ଶିଳ୍ପୀ ହେଲେ ରାମ ଶଙ୍କର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
3: ଚାଲନ୍ତୁ ଶ୍ରୋତା ବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା କାକୁଡ଼ି ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା କାକୁଡ଼ି ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ। କାକୁଡ଼ି ଏକ ସ୍ୱଳ୍ପକାଳୀନ ଅର୍ଥକାରୀ ଫସଲ ହୋଇଥିବାରୁ ଚାଷୀମାନେ କମ୍ ସମୟରେ ମଧ୍ୟ ଏଥିରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଚାଲନ୍ତୁ ବର୍ତ୍ତମାନ ଜାଣିବା କାକୁଡ଼ି ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଏବଂ ମୃତ୍ତିକା। କାକୁଡ଼ି ଏକ ଗ୍ରୀଷ୍ମକାଳୀନ ଫସଲ, ଏହାର ବୃଦ୍ଧି ପାଇଁ ଉଷ୍ମ ଏବଂ ଆର୍ଦ୍ର ଜଳବାୟୁ ଆବଶ୍ୟକ। 20°C ରୁ 30°C ତାପମାତ୍ରା ଏହି ଚାଷ ପାଇଁ ସବୁଠାରୁ ଭଲ। ଅଧିକ ଥଣ୍ଡା ବା କାକର ହେଲେ ଗଛର ବୃଦ୍ଧି ବାଧାପ୍ରାପ୍ତ ହୁଏ। ନିଗିଡ଼ା ଦରସା ମାଟି କାକୁଡ଼ି ଚାଷ ପାଇଁ ଉତ୍କୃଷ୍ଟ। ମାଟିର ଅମ୍ଳତା ଯାହାକି pH 6.0 to 7.0 ମଧ୍ୟରେ ରହିବା ଆବଶ୍ୟକ। ବର୍ତ୍ତମାନ ଜାଣିବା ଉନ୍ନତ କିସମର ବିହନ, ବିହନ କିପରି ଚୟନ କରିବେ। ଅଧିକ ଅମଳ ପାଇଁ ସଠିକ୍ ବିହନ ଚୟନ କରିବା ନିହାତି ଜରୁରୀ। ଓଡ଼ିଶାରେ ସାଧାରଣତଃ ଦୁଇଟି ପ୍ରକାର ବିହନ ଦେଖାଯାଏ। ପ୍ରଥମଟି ହେଉଛି ଦେଶୀ କିସମ, ଦ୍ୱିତୀୟଟି ହେଉଛି ଉନ୍ନତ ଏବଂ ସଂକର କିସମ। ବର୍ତ୍ତମାନ ଜାଣିବା ଚାଷ ସମୟ ଏବଂ ବିହନର ପରିମାଣ। ସମୟ, କାକୁଡ଼ିକୁ ବର୍ଷକୁ 2 ଥର ଚାଷ କରାଯାଇପାରେ। ଗ୍ରୀଷ୍ମ ଋତୁ ପାଇଁ ଜାନୁଆରୀ ଫେବୃଆରୀ ଏବଂ ବର୍ଷା ଋତୁ ପାଇଁ ଜୁନ୍ ଜୁଲାଇ ମାସ ଉପଯୁକ୍ତ। ବିହନର ପରିମାଣ, 1 ଏକର ଜମି ପାଇଁ ପ୍ରାୟ 400-500 ଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ପ୍ରଥମେ ଜମିକୁ 2-3 ଥର ଭଲ ଭାବରେ ହଳ କରି ଘାସ ବାଛି ସଫା କରିଦିଅନ୍ତୁ। ଏହାପରେ ମାଟିକୁ ସମତଳ କରନ୍ତୁ। ବର୍ତ୍ତମାନ ଜାଣିବା ବୁଣା ପ୍ରଣାଳୀ। 1.5 ମିଟର ବ୍ୟବଧାନରେ

0: କାଟି ଉଭୟ ପାର୍ଶ୍ୱରେ 60 ସେଣ୍ଟିମିଟର ଦୂରତାରେ 2-3 ବିହନ ବୁଣନ୍ତୁ। ବିହନ ବିଶୋଧନ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନକୁ 3 ଗ୍ରାମ କାପ୍ଟାନ ବା ଥିରମ୍ ଗୁଣ୍ଡରେ ଗୋଳାଇ ବିଶୋଧନ କଲେ ଚେର ସଢ଼ା ରୋଗରୁ ରକ୍ଷା ମିଳେ। ବର୍ତ୍ତମାନ ଜାଣିବା ସାର ଏବଂ ଜଳ ପରିଚାଳନା ସମ୍ପର୍କରେ। କାକୁଡ଼ି ଗଛ ଖୁବ୍ ଶୀଘ୍ର ବଢ଼ୁଥିବାରୁ ଏହାକୁ ସଠିକ୍ ପରିମାଣର ଖତ ଏବଂ ସାର ଆବଶ୍ୟକ। ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ। ରାସାୟନିକ ସାର ଏକର ପ୍ରତି 40 କିଲୋଗ୍ରାମ ଯବକ୍ଷାର୍ଜାନ, 20 କିଲୋଗ୍ରାମ ଫସ୍ଫରସ୍ ଏବଂ 20 କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରାଯାଏ। ଯବକ୍ଷାର୍ଜାନ ସାରକୁ 2 କିସ୍ତିରେ ଗଛ ବଢ଼ିବା ସମୟରେ ଏବଂ ଫୁଲ ଆସିବା ସମୟରେ ଦେବା ଉଚିତ। ବର୍ତ୍ତମାନ ଜାଣିବା ଜଳସେଚନ। ଗ୍ରୀଷ୍ମ ଦିନେ 4-5 ଦିନ ଅନ୍ତରରେ ଏବଂ ଶୀତ ଦିନେ 8-10 ଦିନ ଅନ୍ତରରେ ଜଳସେଚନ କରନ୍ତୁ। ଜମିରେ ଯେପରି ପାଣି ନ ରହେ ସେଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତୁ। ରୋଗ ପୋକ ପରିଚାଳନା ଲାଲ ଭୃଙ୍ଗ ରୋଗ ଏମାନେ ଗଛର କଅଁଳ ପତ୍ର ଖାଇ ନଷ୍ଟ କରିଦିଅନ୍ତି। ଏହାର ପ୍ରତିକାର ପାଇଁ ନିମ୍ବ ତେଲ ସ୍ପ୍ରେ କରାଯାଏ। ଫଳବିନ୍ଧା ପୋକ ଏହି ପୋକ ଫଳ ଭିତରେ ପଶି କ୍ଷତି କରନ୍ତି। ଚିତ୍ରା ରୋଗ ପତ୍ରରେ ହଳଦିଆ ଦାଗ ଦେଖାଯାଏ, ଏଥିପାଇଁ ମାଙ୍କେଜେବ୍ ଭଳି କବକନାଶକ ପ୍ରୟୋଗ କରନ୍ତୁ। ବିହନ ବୁଣିବାର 60-70 ଦିନ ମଧ୍ୟରେ କାକୁଡ଼ି ଅମଳ ହୋଇଥାଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ତଳିବା ଉଚିତ। ଉନ୍ନତ ପ୍ରଣାଳୀରେ ଚାଷ କଲେ ଏକର ପିଛା ପ୍ରାୟ 60-80 କ୍ୱିଣ୍ଟାଲ ପର୍ଯ୍ୟନ୍ତ କାକୁଡ଼ି ଅମଳ କରାଯାଇପାରିବ। ଅନ୍ତଃ ଚାଷ ଘାସ ନିୟନ୍ତ୍ରଣ ଗଛ ଛୋଟ ଥିବାବେଳେ କୋଡ଼ା ଖସା କରି ଘାସ ସଫା କରନ୍ତୁ। ବାଉଁଶ ତାଟି ବା ମଞ୍ଜା ବର୍ଷା ଦିନେ କାକୁଡ଼ି ପାଇଁ ମଞ୍ଜା ପ୍ରସ୍ତୁତ କଲେ ଫଳ ଭଲ ରହେ ଏବଂ ପଚେ ନାହିଁ। ବର୍ତ୍ତମାନ ଜାଣିବା ସଂରକ୍ଷଣ ବ୍ୟବସ୍ଥା। କାକୁଡ଼ି ଏକ ଉଚ୍ଚ ଜଳୀୟ ଅଂଶ ବିଶିଷ୍ଟ ଫସଲ, ତେଣୁ ଏହା ଖୁବ୍ ଶୀଘ୍ର ନଇଯାଏ ବା ଶୁଖିଯାଏ। ଅମଳ ପରେ କାକୁଡ଼ିକୁ ସୂତା ବସ୍ତା କିମ୍ବା ପାଲରେ ଘୋଡ଼ାଇ ଥଣ୍ଡା ସ୍ଥାନରେ ରଖିଲେ 2-3 ଦିନ ପର୍ଯ୍ୟନ୍ତ ଭଲ ରହେ। ଯଦି ବ୍ୟବସାୟିକ ଭିତ୍ତିରେ ରଖିବାକୁ ଚାହାନ୍ତି ତେବେ 10°C ରୁ 12°C ତାପମାତ୍ରା ଏବଂ 90%ରୁ ଅଧିକ ଆର୍ଦ୍ରତା ଆବଶ୍ୟକ। କାକୁଡ଼ି ଚାଷ ଏକ କମ୍ ପୁଞ୍ଜି ଏବଂ କମ୍ ଶ୍ରମରେ ଅଧିକ ଲାଭ ଦେଉଥିବା ଚାଷ। ଯଦି ଚାଷୀମାନେ ବୈଜ୍ଞାନିକ ପଦ୍ଧତି ଆପଣାଇବେ ତେବେ ଓଡ଼ିଶାର ଏହାର ବ୍ୟବସାୟିକ ସଫଳତା ନିଶ୍ଚିତ ଭାବରେ ବଢ଼ିପାରିବ।
1: ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ 17 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଫାୟାର ଅଫିସର କାମ କାଇଟା। ଏ ସମ୍ପର୍କରେ ଆପଣ ମେ 17 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଫାୟାର ଅଫିସର କାମ କାଇଟା। ପ୍ରଚାର କରୁଛୁ ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ। ଏଥିରେ ପ୍ରଚାର କରିବୁ ଭଜନ, ଆଧୁନିକ ଗୀତ, ଓଡ଼ିଶୀ, ଛାନ୍ଦ, ଚମ୍ପୁ, ଲୋକଗୀତ ଏବଂ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ଭଜନ। ଶିଳ୍ପୀ ଭିକାରୀ ଚରଣ ବଳ। ଶିଳ୍ପୀ ଗାଇଛନ୍ତି ପୁରାତନ ରଚନାରୂ।

ଏଥର ଶୁଣନ୍ତୁ ଆଧୁନିକ ଗୀତ, ଶିରିଷାନନ୍ଦ କାନୁନଗଙ୍କ ରଚନାରେ ଶିଳ୍ପୀ ଗୀତା ଖୁଣ୍ଟିଆ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଏଥର ଛାନ୍ଦ ଶୁଣନ୍ତୁ। ଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ଦାସ, ଶିଳ୍ପୀଙ୍କ କଣ୍ଠରେ ଭକ୍ତଚରଣ ଦାସଙ୍କ ରଚନା।

ଏଥର କାର୍ଯ୍ୟକ୍ରମରେ ଶୁଣିବା ଚମ୍ପୁ। କବି ସୂର୍ଯ୍ୟଙ୍କ ରଚନାରେ ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ବାଳକୃଷ୍ଣ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଲୋକଗୀତ ନିଜସ୍ୱ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା ଦେବଦାସ ଛଟ୍ରାଏ।

0: ଜିତେନ୍ଦ୍ର ହରିପାଲ ଏବଂ ସୁକାନ୍ତି ସିଂଙ୍କ କଣ୍ଠରେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରମେଶ ଚନ୍ଦ୍ର ମହାନ୍ତା।
1: ଏ ମାଲତି ମାଲତି
2: ଗଲା
3: କାଣା ହେଲା ଯେ
2: ତୋରୁ ଆଗେଲା
3: ସତେ କାଁ କରି
2: ତୋର କଥା ଭାଲି ଆରେ ଗଲା ମାଲି ମୋର ଝୁମୁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଶିବା ଏବଂ ନିବେଦିତା। ସତ୍ୟରଞ୍ଜନଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

0: ପ୍ରଚାର କଲୁ ସଙ୍ଗୀତର ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ପ୍ରତିବଦ୍ଧତା ପ୍ରକାଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ଦର ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ 6-ଦିନିଆ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକରେ ଶକ୍ତି ସହଯୋଗ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ପ୍ରତି ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଉଭୟ ଭାରତ ଓ ୟୁଏଇ ତୈଳ ଏବଂ ଗ୍ୟାସ୍ ଯୋଗାଣ ବ୍ୟବସ୍ଥିତ କରିବା ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସ୍ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ଜିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ଉପରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତିକ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷୀୟ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲ୍ରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସରକାର ଛାତ୍ରଛାତ୍ରୀମାନଙ୍କୁ

0: ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ଭେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21ରେ ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: परीक्षा में थोड़ा हमको जो उनकी फॉर्मेलिटीज है, ओएमआर शीट को दस्तखत करना, आरंभ में एक बार करना, अंत में भी एक बार करना, उसमें हमारे विद्यार्थियों कोर टाइम में कटौती हुई थी। जो 2 से 5 एग्जामिनेशन टाइम था उसको ध्यान में रखते एनटीए ने थोड़ी एक निष्पत्ति किया है कि उसको और 15 मिनट बढ़ाए, 2 से शुरू होगा, 5:15 तक ये परीक्षा की समय बढ़ाया जाएगा। इस बार के एडमिट कार्ड 14 जून तक सभी को पहुंच जाएगा।
0: ବିଶ୍ୱ ଶକ୍ତି ସଂକଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ୍ର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ୍ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବାବେଳେ ଡିଜେଲ୍ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ୍ ମୂଲ୍ୟ 108.74 ପଇସା ଓ ଡିଜେଲ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ 103.77 ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09 ପଇସା, ଗାଜିଆବାଦରେ 87.70 ପଇସା ଏବଂ ଗୁରୁଗ୍ରାମରେ 84.12 ପଇସା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ୍ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱାତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ ୟୁଏଇରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ 21 ତାରିଖରେ ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା ଏନ୍ଟିଏ। ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defence, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Ratindra Boshu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sai Raj, Ranki Reddy and Chirag Shetty enter semi-finals of Thailand Open.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି କହୋନା ପ୍ୟାର ହେ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ହେବାକୁ ଥିବା ପରୀକ୍ଷାର ସୁଗମ ପରିଚାଳନା ଏବଂ ବିଭିନ୍ନ ଦିଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା କ୍ଷେତ୍ରକୁ ସରକାର ପ୍ରାଥମିକତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ଭେଦନଶୀଳ ଅଛନ୍ତି। ପୁନଃ ପରୀକ୍ଷା ପାଇଁ ଆସନ୍ତା ମାସ 14 ତାରିଖ ସୁଦ୍ଧା ପରୀକ୍ଷାର୍ଥୀ ପ୍ରବେଶପତ୍ର ପାଇପାରିବେ। ନିଟ୍ ୟୁଜି ପରୀକ୍ଷା ଆସନ୍ତା ବର୍ଷରୁ ଓଏମ୍ଆର୍ ଆଧାରିତ ମୋଡ୍ ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ସିବିଟି ମୋଡ୍ରେ କରାଯିବ। ଏନ୍ଟିଏରେ ସଂସ୍କାରର ଆବଶ୍ୟକତା ରହିଛି ଏବଂ ଭବିଷ୍ୟତରେ ଏଭଳି ଅନିୟମିତତା ରୋକିବା ପାଇଁ ଅଧିକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ସିବିଆଇ ତଦନ୍ତ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି,
1: ସିବିଆଇ ତହ ତକ ଯାଏଗି କହାଁ ଓ କମାଣ୍ଡ ଚେନ୍ ପେ ବ୍ରିଜ ହୁଇ ହେ ରାଧାକୃଷ୍ଣ କମିଟି କୁ ପୁରା ପାଳନ କରନେ କେ ଉପରାନ୍ତ ବି କହାଁ ଓ ବ୍ରିଜ ହୁଇ ଉସ ବ୍ରିଜ କୁ ମେରା ପୁରା ବିଶ୍ୱାସ ହେ ସିବିଆଇ କେ ଉପର ସରକାର କି ପୁରା ନେତୃତ୍ୱ ସଭି ବିଭାଗ ଉସମେ ସେ ଗମ୍ଭୀରତା ଚିଜ କୁ ଲେତେ ହୁଏ ଶୀର୍ଷ ତ ନେତୃତ୍ୱ ଉସକି ଲେକେ ଖୁବ ଦାୟିତ୍ୱ ଲିଆ ହେ ଚିନ୍ତା କର ରହା ହେ ହମ ଇସ ବାର ମାଲ ପ୍ରାକ୍ଟିସ ହୋନେ ନହିଁ ଦେଙ୍ଗେ।
0: ଗତକାଲି ଅନୁଷ୍ଠିତ ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏନ୍ଟିଏ ପକ୍ଷରୁ ପରିଚାଳନା କରାଯାଉଥିବା ଏହି ପରୀକ୍ଷା ପୂର୍ବରୁ ଗତ 3 ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ନେଇ ଏହାକୁ ବାତିଲ କରାଯାଇଛି। ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ବିନା ଏକ ଦୃଢ଼ ଏବଂ ସମନ୍ୱିତ ସମାଜ ଗଠନ କରିବା ସମ୍ଭବ ନୁହେଁ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, ପାରଦର୍ଶିତା, ଶୃଙ୍ଖଳା, ଚରିତ୍ର ଏବଂ ନିରନ୍ତର ଆତ୍ମଚିନ୍ତନ ବ୍ୟକ୍ତିତ୍ୱକୁ ବାସ୍ତବ ରୂପ ଦେଇଥାଏ। ଶିକ୍ଷା ଯୁବଚିନ୍ତନ ଶକ୍ତିକୁ ପୋଷଣ କରିବା ସହିତ ଦେଶ ଗଠନରେ ପଥ ପ୍ରଶସ୍ତ କରିଥାଏ। ବର୍ତ୍ତମାନ ସମୟରେ ଶିକ୍ଷା ପୁସ୍ତକରେ ସୀମିତ ନ ରହି ସୃଜନଶୀଳତା, ଉଦ୍ଭାବନ ଏବଂ ଗଭୀର ଚିନ୍ତାଶକ୍ତି କ୍ଷେତ୍ରକୁ ପ୍ରସାରିତ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସମୟରେ ସୁଯୋଗର ସୀମା ପରିବ୍ୟାପ୍ତ ହେବାରେ ଲାଗିଛି। କୃତ୍ରିମ ବୁଦ୍ଧିମତା, ଡିଜିଟାଲ, ନବସୃଜନ, ଉଦ୍ୟୋଗୀ ଏବଂ ଡାଟା ସାଇନ୍ସ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି ବୋଲି ରାଜ୍ୟପାଳ କହିଛନ୍ତି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଆସୁଥିଲେ ମଧ୍ୟ ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପଡ଼ିବ ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍ତି। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ଶ୍ରୀ ଗୋପାଳନ କହିଛନ୍ତି, ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ଓଡ଼ିଶାରେ 3,34,00,000 ଭୋଟର ରହିଛନ୍ତି। ଭୋଟର ତାଲିକାରୁ 9,00,000 ଉର୍ଦ୍ଧ୍ୱ ଭୋଟର ବାଦ୍ ପଡ଼ିଛନ୍ତି। ଏହି ସମୟ ମଧ୍ୟରେ 94.61% ମ୍ୟାପିଂ ଶେଷ ହୋଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ କରାଯିବ। ଆସନ୍ତା 30 ତାରିଖରୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ସର୍ଭେ କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
2: କାହାର ବୟସ ମ୍ୟାଚ୍ ହେଉନି, କାହାର ଆମ ପାଖରେ ମାଙ୍କର ନାଁ ନାହିଁ, ସେ ମାଙ୍କ ସହିତ ଲିଙ୍କ୍ ହୋଇଛି, ଏମିତି କେତେଟା ଲଜିକାଲ ଏରର୍ସ ପଏଣ୍ଟ ଆଉଟ୍ କରାଯାଇଛି। ସେ ଲଜିକାଲ ଏରର୍ ଗୁଡ଼ା ସୁଦ୍ଧା ସେଇଟା ବିଏଲ୍ଓ ଯେତେବେଳେ ଘର ଘରକୁ ବୁଲିବେ ସେଇଟାକୁ ସ୍ପଷ୍ଟୀକରଣ କରି ଆଣିବେ। ବର୍ତ୍ତମାନ ରାଜ୍ୟରେ 33,123 ବୁଥ୍ ଅଛି, ଏଥିରେ ଆହୁରି 7,132 ବୁଥ୍ ଆଡ୍ ନୂଆରେ ସୃଷ୍ଟି ହେବ। ତେଣୁ ଟୋଟାଲି ଯେତେବେଳେ ଏସ୍ଆଇଆର୍ ସରିଯିବ ରାଜ୍ୟରେ 45,255 ବୁଥ୍ ରହିବ।
0: ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶା ସମେତ 16 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ

0: ଚାର କାର୍ଯ୍ୟକ୍ରମ ଆରମ୍ଭ ନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଭୁବନେଶ୍ୱରଠାରେ ଆଜି ତୈଳ କମ୍ପାନୀର ଅଧିକାରୀଙ୍କ ସହ ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ, ଆତଙ୍କିତ ନ ହୋଇ ତେଲ କିଣିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ଗହଳି ଏବଂ ମହଜୁଦ ତେଲର ସୁଷମ ବଣ୍ଟନକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ କମ୍ ପରିମାଣର ତେଲ ଦେଉଥିବା ସୂଚନା ମିଳିଛି।
1: ପେଟ୍ରୋଲ ଡିଜେଲର କୌଣସି କମି ନାହିଁ। ବର୍ତ୍ତମାନ ଓଡ଼ିଶାର ଟପ୍ ଅଫିସର୍ସ ଯେଉଁମାନେ ଅଛନ୍ତି ଆଇଓସିଏଲ, ଡିପିସିଏଲ, ଏଚ୍ପିସିଏଲ ସମସ୍ତଙ୍କ ସହିତ ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ୍ କେମିତି କ୍ରିଏଟ୍ ହେଲା। ନିବେଦନ ସମସ୍ତଙ୍କୁ, ରାଜ୍ୟବାସୀ ତେଲରେ କୌଣସି ଅଭାବ ନାହିଁ, ଜାର୍କେଟ୍ ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
0: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବାବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍କୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ଏ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନୀନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ

ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ସମୟ ଦିନ 2:45 ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00 ଏଥିରେ ଶୁଣିବେ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ ଚୈତିଜହ୍ନ ପ୍ରଚାରିତ ହେବ ଅପରାହ୍ନ 5:30 ଏଥିରେ ରହିଛି ଶିକ୍ଷା ଅଧିକାର ବୈଲେ କାଇଟା ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30 ଶିଳ୍ପୀମାନେ ହେଲେ ମୁଜାଜିଦ୍ ନିଆଜି ଏବଂ ବାଳକୃଷ୍ଣ ଦାସ ରାତି 7:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରାତି 7:25 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30 ଏଥିରେ ଶୁଣିବେ ଆଲୋଚନା ଫସଲରେ ଜଳ ଓ ସାରର ସୁପରିଚାଳନା ରାତି 8:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବୁ 8:15 ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା ରାତି 9:30 ପ୍ରଚାର କରିବୁ ନାଟକ ପ୍ଲାଟଫର୍ମ ରଚନା କରିଛନ୍ତି ପଦ୍ମଚରଣ ବିଶ୍ୱାଳ ପରିଚାଳନା ଉଦୟଶଙ୍କର ଜାନୀ

ଆପଣଙ୍କ ଅନୁରୋଧ କ୍ରମେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି ଦଶଟା ବାଜି ତିରିଶ ମିନିଟ୍ରେ ଶୁଣିବେ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ବିଶ୍ୱକଲ୍ୟାଣୀ ମହାନ୍ତି, ଜିତେନ୍ଦ୍ରନାଥ ପଟ୍ଟନାୟକ, କୁନ୍ତି ବେହେରା ଏବଂ ସୁରେନ୍ଦ୍ର ଚନ୍ଦ୍ର ମିଶ୍ର। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେବ୍ରେ ପ୍ରସାରଣ ସେବା। ମିଡିୟମ ୱେବ୍ର 204.5 meter ତଥା 1467 kHz ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

0: ସଭିଙ୍କ ସାଥେ ହସ ଖୁସିରେ ଗଢ଼ା ଆମରି ଘର, ଦୁଃଖ ସୁଖରେ ପାଖେ ରହିଲେ କେହି ନୁହନ୍ତି ପର।
1: ବାପାଙ୍କ ସ୍ନେହ ଆଉ ମାର ମମତା ଶିଖାଏ ଭଲ ବାଟ, ଭାଇ ଭଉଣୀଙ୍କ କଳି ଗୋଳରେ ଜମେ ଆମର ହାଟ।
0: ଝଡ଼ ଆସିଲେ ବି ଡର ନାହିଁ କିଛି, ସାହସ ସଭିଙ୍କ ବଳ, ପରିବାର ମୋର ସରଗ ସମାନ, ଶାନ୍ତିର ମଧୁର ଫଳ।
1: ହଁ ଶ୍ରୋତା ବନ୍ଧୁ, ପରିବାର ଏକ ଏମିତି ଶବ୍ଦ ଯେଉଁଥିରେ ଆମ ସାହସ ମାନେ ପାଖରେ ଆମର ବାପା ମା ଭାଇ ଭଉଣୀ ସମସ୍ତେ ରହିଥାନ୍ତି, ଆଉ ସମସ୍ତଙ୍କୁ ନେଇ ଏଇ ପରିବାର ତିଆରି, ତାକୁ ଭାଙ୍ଗିବା ବହୁତ କଷ୍ଟକର। ସେମିତି ହିଁ ଆମ ନିକଟରେ ଗୋଟିଏ ଛୋଟିଆ ପରିବାରଟିଏ ରହିଛି, ଯୋଉଟା ହେଉଛି ଆମର ଯୁବବାଣୀ ପରିବାର। ତେବେ ଶ୍ରୋତା ଭାଇ ଭଉଣୀମାନେ, ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଶୁଭ୍ରାଂଶୁ
0: ଆଉ ମୁଁ ତନୁଜା। ନମସ୍କାର।

ଭେଟିଦେଲୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ଶୁଭ୍ରାଂଶୁ ପଣ୍ଡା ଏବଂ ତନୁଜା ଖଡ଼କରାୟ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଚହ୍ନା। ଉପସ୍ଥାପନା କରିଛନ୍ତି ଲାଲମୋହନ ମିଶ୍ର ଏବଂ ମନୀଷା ପ୍ରଧାନୀ।

0: ଆକାଉଣ୍ଟ କରି କରି ପିଲା ଟକି ମନକେ ଦେଇ ଦେବା କେ ସେଟା ସରିଗଲା
1: ଆରେ ତମ ମନକେ ନାଇଁ ନିକି
0: ନାଇଁ ନିଆରି ମାତ୍ର ସବୁ ପିଲା ଟକି ଖାଇବାଟା ଆମେ ପାଞ୍ଚ ଭାଇ ବସି କରି ସେଠି ଦେଖଲୁ
1: ମୋର ପିଲା ମନ ମିଶା ନାନି କିଏ ଆରେ ଭାଇ କିଏ ଆରେ କାଇଟା କିଏ ଜାଣି ନ ରହିଲା ଇତି ଆଇବା କି ସବୁ ଜାଣିଲା
0: ସବୁ ଚିହ୍ନଲା
1: ଚିହ୍ନଲା
0: ଯୁବତ ମାନେ ଟକି ମନ ଆଚତ ବୋଲେ ବଡ ଭାଇ ଗୋଟେ କରେ ଘର ଭିତରେ ନାନାର ପିଲା ହୋ କି କାଇ ସେ ଦାଦାର
1: ପିଲା
0: ସେ ମନ ମିଶା ସେ ବହିନି ଗଲାନି ତାକୁ ଅସୁବିଧା ହେଲାନି କି ସୁବିଧା ହେଲାନି ସେ ମନ ଦେଖତେ ଲାଗିନି ଅନୁଭୂତି ଅଛି ଜୀବନ ଜୀବନ ସେ ଅନୁଭୂତି କେ ଧାରି କରି କଣ୍ଟା ବୋଲ କଣ୍ଟା ମନ୍ଦ ସେଟା ମନ ମିଶା ସେ ମନ ଶିଖାଇ ଭାଇ
1: ନାଇଁ ସତ କଥା କହିଲୁ
0: ସେଟାର ପାଇଁ ଜନ ଅଛି ଆମର ଆଗେ ରହିଲା ଯେ କାଇ ସେ ଗୋଟେ ଜଏଣ୍ଟ ଲଗେ ରେବାଟା ସେ ଜଏଣ୍ଟ ଲଗେ ରେଲେ ସେ ବୋଲ ଆରେ ଏକଟା ଏକଟା ବୋଲେ ତୋର ଫରା ଅଲ ଖୋଚ ବା କାଇ
1: ମୁଇ ଏକା ଦୁସଲିନି କାଇ
0: ନାଇ ମୁଁ ତ ନ କର କରେଲୁ ବୋଲି କରି
1: ନାଇ ତ କହିଲିନି ମୁଇ ଆଲେ ଆଲେ ବୋଲ କଥା କହିଲୁ ଯେ
0: ତୋର ଫରା ଜନ ମାଇଜି ହ କି କାଇ ସେ ଦଙ୍ଗଡା ପିଲା ହ ମୁଇ ବିବାହ କରେଲି ମୁଇ ବିନେଇ ଯିବି ଆଇବୁ ବାତାନ ନି ବୋଲି କରି ବାବଲାଇନି
1: ଶୁଣାଇବି
0: ତୋର କଥା ବାର ହେଲା ତୁ ଶୁଣାଇ
1: ଶୁଣାଇବି।

0: ହେଲେ ତ ଏଇଟା ବଡ଼େ ନିକ ଚାକିରି ଆକା ବାବୁ କାଇସି ତମେ ତ ମାଷ୍ଟର ଆଜ୍ଞା ହେଲା ଚାଷ ତେବେ ଇ ଆମର ଶିକ୍ଷା ଅଧିକାର ବୋଲେ କାଇଟା ଆଜ୍ଞା କହି ଦିଅ ଅଲପ
1: ଶିକ୍ଷା ଅଧିକାର ବୋଲେ ସେଟା ଗୋଟେ ଆଇନ ଗୋଟେ ହେଲା, ସେଟା ଭାରତ ସରକାର ସେ ଆଇନ କେ ପ୍ରଥମେ ଲାଗୁ କଲେ। ସେ ସରକାର ଭାରତ ସରକାର ଯେତେବେଳେ 2009 ମସିହାରେ ଆରମ୍ଭ କଲେ 26 ତାରିଖ ଅଗଷ୍ଟ ମାସରେ, ତାପରେ ଆମର ରାଜ୍ୟ ସରକାର ତାକେ 2010 ମସିହା ସେପ୍ଟେମ୍ବର ମାସ 27 ତାରିଖ ଦିନ ସେ ନିୟମ କେ ଓଡ଼ିଶା ଲାଗି ଲାଗୁ କଲେ।
0: ତେବେ ଏଇ ଅଧିକାର ବୋଲେ କାହାକେ କାହାକେ ଅଧିକାର ମିଲସି କେମିତି ମିଲସି କାଇଟା ଏଇଟା ଅଲପ ବୁଝେଇ ଦିଅନି ଆମକେ।
1: ଏଟା ଗୋଟେ ସରକାର ଭାରତ ସରକାର ଆଉ ରାଜ୍ୟ ସରକାର ମିଶିକରି ଗୋଟେ ନିୟମ କଲେ, ଏହାର ଦ୍ଵାରା ଆମର ଯୋଉ ଗାଁ ଗହଳି ପିଲା ଟୋକି ମନ ଯୋଉମାନେ ସ୍କୁଲ ଯାଇ ନ ପାରିଲାଇ 14 ବର୍ଷ ପିଲା ସେମାନଙ୍କେ ଗୋଟେ ତାଙ୍କର ବାପା ମା କେ ବୁଝେଇକିରି ଗୋଟେ ବାଧ୍ୟତାମୂଳକ ଶିକ୍ଷା ବୋଲିକିରି ତାକେ କହିକିରି ପିଲାମାନଙ୍କୁ ଆଣିକିରି ସବୁ ସ୍କୁଲରେ ଜଏନ୍ କଲେଣି। ଆର ଜଣେ ପିଲା ବିଲକୁଲ ସ୍କୁଲ ନ ଯାଇଲା ତାକେ ତାର ବୟସ ଅନୁସାରେ ଆଣିକିରି ଆମର ପ୍ରାଇମେରୀ ସ୍କୁଲ ଲେଖେ ତାକୁ ଜଏନ୍ କଲୁନି, ଜଣ ବୟସ ଅନୁସାରେ ଜଣ କ୍ଲାସରେ ତାକୁ।
0: ତେବେ ଏଟା ଅଧିକାର ଆରି କାଇଟା ବାବୁ ଆଗ ତୁମି ସାତ ଯାହାକେ ମିଶା ତ ପାଠ ପଢିଲେ ଯେ ମିଶା ତ ଏସିଆ କାଇ ଅଧିକାର ବୋଲାରି ଏମିତି କାଇଟା ଅଛେ ତମେ କହିଲା ପରା ବାଧ୍ୟତାମୂଳକ ବୋଲା ଯେ ବାଧ୍ୟ ଗୋଟେ ପିଲା ପାଠ ପଢବା ରାଚେ ଆକା କି
1: ଆଜିକାଲି ସରକାର ସେଟାର ପାଇଁ ଗୋଟେ ନିୟମ ଆଣିଲା ନା, ଯେ ପିଲାମାନଙ୍କେ ସ୍କୁଲ ନ ଛାଡ଼ିଥିଲେ ସେମାନଙ୍କେ କୁଲି କାମ କରାଉଥିଲେ ପିଲାବେଳେ, କେମିତି କାହାକେ ବିକି ଦଉଥିଲେ, କାହାକେ କଣ ଗାଁରେ ନେଇକିରି କାମ କରିବାକୁ ଛାଡି ଦଉଥିଲେ, ସେ ସବୁ ପାଇଁ ବୋଲି ଏ କଡା ନିୟମ ଗୋଟେ ହେଲା, ସେଟାକେ ବାଧ୍ୟତାମୂଳକ ଶିକ୍ଷା ଅଧିକାର ବୋଲି କହିଲେନି।
0: ତେବେ ଏଟା ସ୍କୁଲ ଲୋକେ କାଇ କାଇ ସୁବିଧା ମାନ ମିଲସି
1: ଏଟା ଆମେ ତ ସରକାର ନିୟମ କଲା ପିଲା ଆସିକିରି ଏବେ 6 ବର୍ଷରୁ 14 ବର୍ଷର ହେଲା, ଏବେ ତ 5 ବର୍ଷରୁ ପିଲା ଆଇଲାନି ଶିଶୁ ବାଟିକା ଥାନେ ଯାଇ ନେଲାଇନି, ସବୁ ଯେ ପିଲା ଥାନୁ ପୁରା 10 କ୍ଲାସ ପିଲା ଯାକ ସମସ୍ତ ଯେ ସ୍କୁଲରେ ମାଗଣା ଡ୍ରେସ ମିଳିଲାନି, ଖାତା ବହି ମିଳିଲାନି, ପ୍ୟାଣ୍ଟ ସାର୍ଟ ମିଳିଲାନି, ବୁଟ ମିଳିଲାନି, ଟାଇ ମିଳିଲାନି, ସବୁ ସରକାର ସବୁ ସୁବିଧା ମାଗଣା ବହି ପତ୍ର ସବୁ ଦେଲାନି,
0: ଖାଇବାକେ ମିଶା ମିଳିଲାନି, କାହିଁକି
1: ଖାଇବାକେ ମିଶା ମିଳିଲାନି, ଅଣ୍ଡା 3 ଦିନ ମିଳିଲାନି, ବାରି ମାଣ୍ଡିଆ ଲୁଡ଼ୁ 3 ଦିନ ମିଳିଲାନି, ଖାଦ୍ୟ ମଧ୍ୟ ବଢିଆ ମିଳିଲାନି ପିଲାମାନଙ୍କୁ, ସବୁ ସୁବିଧା କଲା ସରକାର।
0: ହେଲେ ଏଟା ମା ବାପା ମନକେ କେନ୍ତା ବୁଝାଇବା ତମେ
1: ସେଟା ବୁଝେଇଲୁଣି, ମା ବାପା ମାନେ ମଧ୍ୟ ଆଜିକାଲି ଟିକେ ଶିକ୍ଷିତ ହେଲେଣି, ସବୁ ସବୁ ଜାଣିଲେଣି, ମୋବାଇଲ ଟିଭି ଲେଖେ ସବୁ ସରକାରର ସବୁ ଯୋଜନା ଜାଣିଲିକିରି ବାପା ମା ମିଶା ଏ ନିୟମ ହେଲା ଥାନେ ଟିକେ ଡର ଭୟ ପରା କରିକିରି ଆଣିକିରି ପିଲାମାନଙ୍କୁ ସବୁ ଛାଡ଼ିଲେନି, ଆଗର ପରା ଆଉ ପିଲା 1 କ୍ଲାସରେ ପାଠ ନ ପଢି ଘରେ ଆଉ କିଏ ବି ରୋତ ନାହିଁ, ସବୁ ସ୍କୁଲ ଆଇଲେନି, ବାପା ମିଶା ଜାଣିଲେନି, ତାଙ୍କର ଭାଇ ଭଉଣୀ ମିଶା ଅଳପ ପାଠ ପଢିଲେ ସେମାନେ ମିଶା ବୁଝେଇଲେ, ବୁଝିକିରି ସ୍କୁଲରେ ଆଣିକିରି ଏବେ ସବୁ ଛାଡ଼ିଲେନି।
0: ଆଲେ ତେବେ ତମେ ମାଷ୍ଟର ମନ କାଇଟା ବୁଝାଇଲା ସିନା କି ଯେ ମନ ନା ବୁଝତ ନା ଛାଡ଼ତ ସ୍କୁଲ ଆଜି ମିଶା ସେମିତି ଲୋକ ଆଚତ ନା ଏ ପାଠ ପଢି କରି କାଇ କରସି ବୋଲବାଇ ସେମିତି ଲୋକ ତମେ ମିଶା ବୁଝାଇଲା ସିନା କି
1: ନା, ଆମେ ମିଶା ଯାଇକିରି ଘର ଘର ଯାଇକିରି ବୁଝେଇଲୁନି, ଘର ଘର ବୁଲି ବୁଲି ଗୋଟେ ସର୍ଭେ କରି ପିଲାମାନଙ୍କୁ ସବୁ ସ୍କୁଲ ଆଣିକି ସବୁ ପିଲାମାନଙ୍କୁ ଜଏନ୍ କଲୁ, ଜର ବୟସ ଅନୁସାରେ ତାକେ ସେମିତି ସ୍କୁଲରେ ମିଶା ଜଏନ୍ କଲୁ, ବାବା ମା ଲାଗି ଗଲୁନି, ଆମକୁ ମିଶା ଟିକେ କଷ୍ଟ ହେଲାନି, ଆମକୁ ମିଶା କହିଲେନି ମୋର ବେଡ଼ା ବାଡ଼ି କାମ କାମ କରବା ଆସିକି ବୋଲି କହିଲେ ମିଶା, ଆମେ ତାର ବାବା କେ ମା କେ ତାର ଭାଇ କେ ଶିକ୍ଷିତ ଲୋକ ଗାଁର ସମାଜ କେ ଆମର ସ୍କୁଲ କମିଟି ଆମର ଯୋଉ ପିଲା ଟୋକିର ବାପା ମା ମାନେ ଅଛନ୍ତି ଗୋଟେ କମିଟି ସେ ସବୁକେ ଆମେ ଧରିକିରି ବୁଝେଇକିରି ସେ ଆଜିକାଲି ସବୁ କାମ ଏବେ ଆମେ ଆମର ଗାଁରେ ମଧ୍ୟ ଆମେ ସେମିତି କରିକିରି ପୁରା 100 କେ 100 ଆମେ ଏବେ ହେଲୁ ବୋଲିକିରି ଆମେ ମିଶା ଜାଣିଲୁ ଯେ ଆମର ଗାଁ ଆରୁ କିଏ ଜାଇନ ନ ହେଇକିରି ନାଇଁ ସବୁ ପିଲା ଜଏନ ହେଲା।
0: ଭଲ ଭଲ ନିକ ନିକ ସୁବିଧା ମାନ କରିଦେଲା ଅଛି ମାତ୍ର ସରକାର ନି ବାବୁ। ତେବେ ଦେଖା ଏବେ 10 କ୍ଲାସ ଯାକ ସବୁ ସୁବିଧା ମିଳିଛି ବୋଲଲା ତମେ 10 କ୍ଲାସ ପଛେ ଆର ପାଠ ପଢବାକେ ସେ ଇଚ୍ଛା କରସି ବୋଲେ ସୁବିଧା ନା ରହିଲା ବୋଲେ କେନ୍ତା କରବାର ଏଟା
1: ସେଟାର ପାଇଁ ମିଶା ସୁବିଧା ଅଛେ ଏଟା ଆମର ଜଣାଶୁଣା ଭିତରେ ନାଇଁ ତ କାଇ କାଇଟା କହିଲେ ନ ହେ ବୋଲିକିରି ମୁଇଁ କହୁଥିଲି କି ଆମର ସ୍କୁଲ ଜାଣବାରେ ଆମର ଯେତିକି 30 ବର୍ଷ ହିସାବରେ ମୁଁ ଜାଣବାରେ 10 କ୍ଲାସ ପର୍ଯ୍ୟନ୍ତ ସବୁ ମାଗଣା ଅଛେ ଆରେ ତାର ପାଇଁ ନିୟମ କାନୁନ ମିଶା ଅଛେ
0: ବୋଲେ ତମେ ତମର ହିସାବରେ ତମର ସ୍କୁଲରେ 10 କ୍ଲାସ ଯାକ ଅଛେ ବୋଲେ ତମେ ସେତକି ଭିତରେ କହିପାରବାସ ତାର ପଛେ ବୋଲେ ଆରି

ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ମୁଜାହିଦ ନିଜାମ ଏବଂ ବାଳକୃଷ୍ଣ ଦାସ। ରାତି 7:00 ପ୍ରଚାର କରିବ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ ଶୁଣିବେ ପୁରୀ ଜିଲ୍ଲା ସମ୍ପର୍କରେ ରାତି 7:25। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30। ଏଥିରେ ଶୁଣିବେ ଆଲୋଚନା ଫସଲରେ ଜଳ ଓ ସାରର ସୁପରିଚାଳନା। ରାତି 8:00 ପ୍ରଚାର କରିବ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ପ୍ରଚାର କରିବ ରାତି 8:15। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ରାତି 9:30 ପ୍ରଚାର କରିବ ନାଟକ ପ୍ଲାଟଫର୍ମ। ରଚନା କରିଛନ୍ତି ପଦ୍ମଚରଣ ବିଶ୍ୱାଳ, ପରିଚାଳନା ଉଦୟଶଙ୍କର ଜାନି। ଆପଣଙ୍କ ଅନୁରୋଧ କ୍ରମେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ରାତି 10:00। ରାତି 10:30 ଶୁଣିବେ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ବିଶ୍ୱକଲ୍ୟାଣୀ ମହାନ୍ତି, କୁନ୍ତି ବେହେରା ଏବଂ ସୁରେଶ ଚନ୍ଦ୍ର ମିଶ୍ର। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ସକାଳେ 6:00 ପାଞ୍ଚ ମିନିଟ୍ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଶରତ ସୁତାବନୀ, ସାଧନା ଦାସ, ସୁରେଶ ଚନ୍ଦ୍ର ମିଶ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଶଶାଙ୍କ ଶେଖର ମହାପାତ୍ର ଏବଂ ବୀଣା ଦେବୀ। ସକାଳେ 6:25 ଶୁଣିବେ ଶ୍ରୀ ରାମଚରିତ ମାନସ। ସକାଳେ 6:35 ଶୁଣିବେ ଆଜିର ଅନୁଚିନ୍ତା। ସକାଳେ 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଏଥିରେ ଶୁଣିବେ ଗାଦବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବଡ଼ବିର୍ଷ ସିସା ଏବଂ ସାଥୀ। ସକାଳେ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳେ 7:25 ଶୁଣିବେ।

ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ଏଥିରେ ବିଷୟ ରହିଛି ମନ ପୋଡ଼ିଗଲେ କିଏ ବା ଜାଣେ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ କସ୍ତୁରୀ ରଥ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁମାର ବାପି, ତପୁ ମିଶ୍ର, କୁମାର ସାନୁ, ନିବେଦିତା, ବିଭୁ କିଶୋର ଏବଂ ଶୈଳଭାମା। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 11:00 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ଶ୍ରୀକାନ୍ତ ଦାସ, ପ୍ରଫୁଲ୍ଲ କର, ଶେଖରଚନ୍ଦ୍ର ଘୋଷ ଏବଂ ତୃପ୍ତି ଦାସ। ଦିନ 11:30 ଶୁଣିବେ ଲୋକଗୀତ କ୍ରମରେ ପାଲା କୃଷ୍ଣ ସୁଦାମା। ପରିବେଷଣ କରିଛନ୍ତି ଲିଙ୍ଗରାଜ ବେହେରା ଏବଂ ସାଥୀ। ଦିନ 12:30 ଶୁଣିବେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ।

ମାନିଲେ ଅଲେଖ ଚନ୍ଦ୍ର ସାମଲ, ବନ୍ଦିତା ଦାସ, ଜୀବନାନନ୍ଦ ପାଣି ଏବଂ ସ୍ୱରୂପା ଚକ୍ରବର୍ତ୍ତୀ ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ବାଦଲ। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ଅନୁ ମଲ୍ଲିକ।

0: ଶୁଣିଲେ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶୁଣିମା ହେଉ। ଉପସ୍ଥାପନା କରିଛନ୍ତି ଜଗନ୍ନାଥ ସେଠୀ।
1: ଆଜ୍ଞା, ଆଜିକାଲିକା ଚିଟ୍ଫଣ୍ଡ ଦୁର୍ନୀତି ଖବର ଗୋଟିଏ ନୀତିଦିନିଆ କଥା ହେଇଗଲାଣି। ଖବରକାଗଜ କଥା କୁହନ୍ତୁ କି ଟିଭି ନ୍ୟୁଜ୍ କଥା କୁହନ୍ତୁ, ସବୁବେଳେ ଚିଟ୍ଫଣ୍ଡ ଠକେଇ ନେଇ କିଛି ନା କିଛି ଖବର ଥିବ। ହୋ, ସବୁବେଳେ ଖବରକୁ ଦୋହରାଇଲେ ଲୋକଙ୍କ ମାନସିକ ଯନ୍ତ୍ରଣା ବଢ଼ିବା ଛଡ଼ା ଆଉ କିଛି ଲାଭ ଅଛି କି? ଆପଣ କୁହନ୍ତୁ ତ, ଏତେ ତନାଘନା କଲେ, ସିବିଆଇ କି ଭିଜିଲେନ୍ସ ଚଢ଼ାଉ କଲେ ମଧ୍ୟ ପୁଞ୍ଜି ଖଟେଇଥିବା ସାଧାରଣ ଲୋକଙ୍କର କ'ଣ କିଛି ଲାଭ ଅଛି? ଆଜି ପର୍ଯ୍ୟନ୍ତ ଭାରତରେ ଯେତେ ଚିଟ୍ଫଣ୍ଡ ଠକେଇ ହୋଇଛି, କେତେଟା ଲୋକ ନିଜ ପଇସା ଫେରିପାଇଲେଣି କହିଲେ? ଯଦି ନାହିଁ, ବାରମ୍ବାର ସେହି କଥାକୁ ଘାଣ୍ଟ ଚକଟ କଲେ କ'ଣ ମିଳିବ ସେଥିରୁ? ଯଦି ଫାଇନାନ୍ସ କମ୍ପାନୀ ମାଲିକଙ୍କଠାରୁ କିଛି ପଇସା ପାଇବାର ଅଛି ତେବେ ଖବର ଦିଅନ୍ତୁ, ଲୋକେ ଖୁସି ହେବେ। ନହେଲେ ବାରମ୍ବାର ଘଟଣାଟିକୁ ଭୁଲିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ଚେତେଇ କଟାଗାରେ ଚୂନ ଦେଲା ଭଳିଆ ଲାଗୁଛି ନା, ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଏହି ଚିଟ୍ଫଣ୍ଡ ଠକେଇ ପାଇଁ ପ୍ରକୃତରେ ଦାୟୀ କିଏ? ଠକି ପଳେଇ ଯାଇଥିବା ଫାଇନାନ୍ସ କମ୍ପାନୀ ନା ଆମେ ସର୍ବସାଧାରଣ? ଆମମାନଙ୍କର ତ ଲୋଭ ଯାଉନି, ଆଉ ଦୋଷ ଦେବା କାହାକୁ? କି ହଉ, ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଆମେ ଟିକେ ଚିନ୍ତା କରି ଦେଖୁଛେ କି ପ୍ରକୃତରେ ସେ କମ୍ପାନୀ କରୁଛି କ'ଣ, ଏତେ ଲାଭ ପାଉଛି କୁଆଡ଼ୁ, ଆର୍ବିଆଇ ରେଜିଷ୍ଟ୍ରେସନ ଅଛି କି ନାହିଁ। ଏତେ ସହଜରେ ବର୍ଷକରେ ଦୁଇ ବର୍ଷକରେ ଟଙ୍କା ଯଦି ଦୁଇଗୁଣ ତିନିଗୁଣ ହେଇଯାଇଥାନ୍ତା, ତାହେଲେ ଆମର ଏତେ ସରକାରୀ ବ୍ୟାଙ୍କ ଇନ୍ସୁରାନ୍ସ କମ୍ପାନୀ ଅଛନ୍ତି, ସେମାନେ କ'ଣ ଦେଇପାରନ୍ତାନି? ଆପଣ କହିଲେ ଟଙ୍କା ଦୁଇଗୁଣ ତିନିଗୁଣ ହେଲା ବେଳକୁ ପ୍ରାୟ 10-12 ବର୍ଷ ଲାଗିଯାଉଛି, ଆଉ ଗୋଟିଏ ଦୁଇ ବର୍ଷରେ ଦୁଇଗୁଣ ହେଇଯିବ କୁଆଡ଼ୁ? ସର୍ବସାଧାରଣ ଏହି ସର୍ଟକଟ୍ରେ ପାଇବାର ଲୋଭକୁ ନେଇ ଫାଇନାନ୍ସ କମ୍ପାନୀମାନେ ଖେଳ ଖେଳୁଛନ୍ତି। ସେମାନେ ଏକ ପ୍ରକାର କେରାଣ୍ଡି ଗୁନ୍ଥି ବାଳିଆ ଧରିବାର ବ୍ୟବସ୍ଥା କରୁଛନ୍ତି। ପ୍ରଥମେ ଲୋଭ ଦେଖେଇ କିଛି ଲୋକଙ୍କୁ ହାଇ ରେଟ୍ରେ ଇଣ୍ଟରେଷ୍ଟ ଦେଇ ପ୍ରଚାର ଆରମ୍ଭ କରିବେ। ପରେ ପରେ ଏମାନଙ୍କର ଦେଖି କି ଗରିବ କି ଧନୀ ଅଧିକ ଲାଭ ପାଇବା ଲୋଭରେ ନିଜର ଯାହା ସଞ୍ଚିତ ଧନ ରଖିଥିବେ ଗୋଟିଏ ଦୁଇ ବର୍ଷରେ ଦୁଇଗୁଣ ହୋଇଯିବ ବୋଲି ଭାବି ବ୍ୟାଙ୍କରୁ ଉଠେଇ ଆଣି ସୁନା ରୂପା ବିକ୍ରି କରି ଏହି ଫାଇନାନ୍ସ କମ୍ପାନୀଗୁଡ଼ାକରେ ଡିପୋଜିଟ୍ କରିଦେବେ, ଆଉ ଶେଷରେ ବୁଡ଼ିଲା ବେଳକୁ କାନମୁଣ୍ଡା ଆଉଁସି ବାଡ଼େଇ ପିଟି ହେଲେ କି ଲାଭ ହେବ? ଆଉ ହଜାର ହଜାର କୋଟି ଟଙ୍କା ଠକି ପଳେଇ ଯାଇଥିବା କମ୍ପାନୀ ପଛରେ ଦୌଡ଼ି ଦୌଡ଼ି ଜୋତା ସରିଯିବ ସିନା ପଇସା ପାଇବାର ଆଶା ନାହିଁ। ସେଇଠି ନା ଲୋକ ପାଇବେ ନା ଅଫିସ। ଏଠି ପୁରା ସହରରେ ଇଣ୍ଟରେଷ୍ଟକୁ ଦେଇ ଟଙ୍କା ବୁଲାଉଥିବା ଗୁଣ୍ଡା ଦାଦା ଗୋଷ୍ଠୀର ଲୋକ ଠକରେ ପଡ଼ିଯାଉଛନ୍ତି, ଆଉ ଲୋକଙ୍କୁ ଯେତେ ଧମକ ଚମକ ଦେଲେ ମଧ୍ୟ ଟଙ୍କା ଫେରସ୍ତ ମିଳୁନି। ଜଣେ ଲୋକ ଟଙ୍କା ଦେଇ ନପାରିଲେ ତାକୁ ବାଡ଼େଇଲେ ମଧ୍ୟ ଟଙ୍କା ପଇସା କୁଆଡ଼ୁ ଆସିବ? ଆପଣ କହିଲେ ଦୁଇ ଚାରିଥର ଧମକ ଚମକ ସିନା ଦେବେ, ଡରେଇବେ ସିନା, ଆଉ କରିବେ କ'ଣ? ଯଦି ଅତି ସାଧାରଣ ଲୋକଙ୍କଠାରୁ ଆମେ ପଇସା ବାହାର କରିବା ସମ୍ଭବପର ହେଉନି, ତେବେ କୋଟି କୋଟି ଟଙ୍କା ଠକି ପଳେଇ ଯାଇଥିବା କମ୍ପାନୀଙ୍କ ବିରୁଦ୍ଧରେ ଆପଣ କ'ଣ କରିବେ? ଆପଣ ଯଦି ପଚାରିବେ ଏହି କମ୍ପାନୀମାନେ ଏତେ ବଡ଼ ବଡ଼ ସହରରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର କାରବାର କରୁଛନ୍ତି, ଅଥଚ କିଏ ଜାଣିପାରୁନାହାନ୍ତି କେମିତି, ଆଉ ଶେଷରେ ଶହ ଶହ କୋଟି ଟଙ୍କା ନେଇ ଖସି ପଳାଉଛନ୍ତି, ଏକଥା କେମିତି ହେଲା? ଆଜ୍ଞା, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ। ଏଠି ପୁରା ଛୋଟ ଛୋଟ କୁଜି ନେତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ପର୍ଯ୍ୟନ୍ତ ସମସ୍ତେ ସମ୍ପୃକ୍ତ। ଥରେ ଠକି ପଳେଇଲା ପରେ ସବୁ ତନାଘନା ଆରମ୍ଭ ହେବ। ଆପଣ ବାରମ୍ବାର ଖବରକାଗଜ ପଢ଼ି ଟିଭି ନ୍ୟୁଜ୍ ଦେଖି ଲାଗିବ ସତ ଯେମିତି ଏହି ସପ୍ତାହ ଭିତରେ ଆପଣଙ୍କର ପଇସାଟା ରିଟର୍ନ ପାଇଯିବେ, କିନ୍ତୁ ଖବର ପରେ ଖବର, ଖବର ପରେ ଖବର ସିନା ପାଇବେ, ଆଉ କିଛି ପାଇବେ ନାହିଁ। ସେତେବେଳେ ଆଉ ଆଜ୍ଞା ଲାଭ ଖୋଜିବେନି, କେବଳ ଖଟେଇଥିବା ମୂଳଧନ ଖୋଜୁଥିବେ, ଆଉ ସେ ମୂଳଧନ ମଧ୍ୟ ମିଳିବା ଆଶା ନାହିଁ କହିଲେ ଚଳିବ। ଖବର ଦେଖୁଥିଲେ ଲାଗିବ ଆଜି ଏଇ ନେତା ସମ୍ପୃକ୍ତ, କାଲିକି ଆଉ ଜଣେ ନେତା, ତାକୁ ଲାଗି ଆଉ ଜଣେ, ସତ ଯେମିତି ସବୁ ବଡ଼ ବଡ଼ ନେତା ସମ୍ପୃକ୍ତ। ଆଉ ଯେତେ ବଡ଼ ବଡ଼ ନେତା ଦୁର୍ନୀତିଗ୍ରସ୍ତ, ଆଜି ପର୍ଯ୍ୟନ୍ତ କିଏ ଦଣ୍ଡ ପାଇଛି ନା ପାଇବ? ଇଏ କ'ଣ ଚାକିରିଆ ହେଇଛି ଯେ ସଙ୍ଗେ ସଙ୍ଗେ ଧରି ସଜା କରିଦେବେ? ଇଏ ପୁରା ଶାସନକର୍ତ୍ତା, ତାକୁ ପୁଣି ଶାସନ କରିବ କିଏ? ଅତୀତରେ କେତେ ଜଣ ରାଜନେତାଙ୍କ ବିରୁଦ୍ଧରେ କେସ୍ ଚାଲିଛି, ଆଉ ଏବେ ପର୍ଯ୍ୟନ୍ତ ଚାଲୁଛି ମଧ୍ୟ, ଆଉ କୋର୍ଟରେ ତାରିଖ ପରେ ତାରିଖ, ତାରିଖ ପରେ ତାରିଖ, ତାରିଖ ପରେ ତାରିଖ, ଶେଷରେ ଏହା ଘୁଞ୍ଚି ଘୁଞ୍ଚି ବର୍ଷ ପରେ ବର୍ଷ ବିତିଯାଉଛି। ଏସବୁ ଲୋକଙ୍କୁ ଭୁଆଁ ବୁଲାଇବା କଥା ଛଡ଼ା ଆଉ କିଛି ନାହିଁ। ଶେଷରେ ନେତାଙ୍କର ମୃତ୍ୟୁ ହୋଇଯାଉଛି, ଆଉ ଫାଇଲ୍ ମଧ୍ୟ ବନ୍ଦ ହୋଇଯାଉଛି, ନା ଶାସ୍ତି ମିଳିବାର ଚାନ୍ସ ନାହିଁ। ଚିଟ୍ଫଣ୍ଡ ଠକେଇ କ'ଣ ନୂଆ ଖବର? ବର୍ଷ ବର୍ଷ ଧରି ଠକେଇ ଚାଲିଛି ଆଉ ଚାଲିଥିବ, ଆମମାନେ ମଧ୍ୟ ଜାଣି ଜାଣି ଆଖିରେ ଆଙ୍ଗୁଠି ଦେଲା ଭଳିଆ ହେଉଛି। ଲୋକେ ଡିପୋଜିଟ୍ କଲାବେଳେ ଯେ ଦୋଦୋ ପାଞ୍ଚ ହେଉନାହାନ୍ତି ସେ କଥା ନାହିଁ, ମନରେ ଦ୍ୱିଧା ଥାଇ ମଧ୍ୟ ଲୋଭକୁ ସମ୍ଭାଳି ନପାରି ଡିପୋଜିଟ୍ କରୁଛନ୍ତି, ଆଉ ଅତି ଲୋଭରୁ ମୃତ୍ୟୁ ହେଲା ଭଳିଆ ଶେଷରେ ଠକାମିରେ ପଡ଼ୁଛନ୍ତି। ତେଣୁ ଆପଣମାନେ ଜାଣି ରଖନ୍ତୁ, କମ୍ ସମୟରେ ସର୍ଟକଟ୍ରେ କୋଟିପତି ହେବାର ସ୍ୱପ୍ନ ଛାଡ଼ନ୍ତୁ, କଷ୍ଟ ଅର୍ଜିତ ଧନକୁ ଠିକ୍ ଜାଗାରେ ବିନିଯୋଗ କରନ୍ତୁ, ଆଉ ଶାନ୍ତିରେ ରୁହନ୍ତୁ, ନହେଲେ ଅଯଥା ପଇସା ସାଙ୍ଗକୁ ମାନସିକ ଯନ୍ତ୍ରଣା ଭୋଗିବା ହିଁ ସାର ହେବା ସିନା, ଆଉ କିଛି ଲାଭ ହେବନି, ନା କ'ଣ ମୁଁ ଭୁଲ କହିଲି?

ପ୍ରଚାର କଲୁ ଶୁଣିମା ହେଉ। ଉପସ୍ଥାପନା କରିଥିଲେ ଜଗନ୍ନାଥ ସେଠୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ।

ଶୁଣିଲେ ଅଧିପୁଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠଶିଳ୍ପୀ ହେଲେ ମୁଜାଦିଦ୍ ନିଆଜି। ଗୀତଟି ତୁଳସୀଦାସଙ୍କ ରଚନାରୁ।

0: ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ କଲୁ। ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ, ପରେ ପରେ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
1: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
0: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%ରୁ 60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1ରୁ ପିଛିଲା ଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନ୍ଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ

0: ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି ଜୁଲାଇ ମାସ ପହିଲାରୁ ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ମସିହାରେ ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
1: 1/7/2026 ହେଲା ଆମର କ୍ୱାଲିଫାଇଡ୍ ଡେଟ୍। ସେ ତାରିଖରେ ଯାହାର ଯୋଗ୍ୟତା ଅଛି, ଯାହାର 18 ବୟସ କମ୍ପ୍ଲିଟ୍ ହୋଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5 to 28/6 ଯାଏ ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଟା ଫିଲ୍ଅପ୍ କରିକି ଆଣିବେ। ଶୀଘ୍ର ଆରମ୍ଭ ହେବ, ମାନେ 20/5 ଆରମ୍ଭ ହୋଇଯିବ, 30/5 ଘର ଘରକୁ ବୁଲିବା ଆରମ୍ଭ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ ମାର୍ଚ୍ଚ ମାସ 13 ଓ 14 ତାରିଖରେ ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍

0: newsonair.gov.in ওয়েবসাইট রে এবং নিউজ অন এআইআর অ্যাপ রে লগইন করি পারিবে।
1: আপন মানে কার্যক্রম শুনছন্তি আকাশবাণী কটক কেন্দ্ররু।
2: আজির প্রসঙ্গ, তৃণমূল অর্থনীতিকে সশক্ত করে এমএসএমই ক্ষেত্র। আলেখ্য আঞ্চলিক সংবাদ বিভাগ উপস্থাপনায় হরিহর পণ্ডা। অণুক্ষুদ্র, ক্ষুদ্র এবং মধ্যম উদ্যোগ বা এমএসএমই ক্ষেত্র দেশের অর্থনৈতিক বিকাশে গুরুত্বপূর্ণ ভূমিকা নির্বাহ করে। উদ্যোগ ক্ষেত্রকে প্রোৎসাহন প্রদান করা সহ এহা নিযুক্তি সুযোগ এবং বিকেন্দ্রিত শিল্প অভিবৃদ্ধিকে সহযোগ প্রদান করে। ग्रामीण एवं अर्थ सहरांचल अर्थनीति को सशक्त करिबारे मध्य एमएसएमई एक उल्लेखनीय भूमिका निर्वाह करियासुछि। एही क्षेत्र पाए सरकार अनेक नीतिगत पदक्षेप प्रचलन करुछन्ति। अर्थव्यवस्था को उन्नत करिबा, संस्थागत क्षेत्र को प्रोत्साहन प्रदान करिबा, जोगाण क्षेत्र को मजबूत करिबा एवं क्षुद्र उद्योग गुडीकर डिजिटल समन्वय को त्वरान्वित करिबा एही नीतिगत पदक्षेप गुडीकर मुख्य उद्देश्य। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ, ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଥ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତବର୍ଷ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର

ଲୋଫେର୍ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମାନିଲି ସାନ୍ ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ। ସଙ୍ଗୀତ ଗୁଡ଼ଲି ରଥ।

ଶେଷରେ ଶୁଣନ୍ତୁ ଜବରଦସ୍ତ ପ୍ରେମିକ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ହ୍ୟୁମାନ ସାଗର। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନ୍ର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି, ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର, ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା, ସାମୁଦ୍ରିକ ସୁରକ୍ଷା, ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ, ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହେନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହେନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ, ବୈଧ, ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋହାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ, ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ

ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ୍ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି। ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ୍ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି। କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା ସହିତ ଜଡ଼ିତ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶେଷରେ ଶୁଣନ୍ତୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ମାନିଲେ ସୋନୁ ନିଗମ ଏବଂ ପାମେଲା ଜୈନ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଭେଟି ଦେଉଛୁ ଏ ମାସର ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। କଣ୍ଠଶିଳ୍ପୀ ମାନିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତ ରଚନା କରିଛନ୍ତି ଅଶୋକ ମିଶ୍ର। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଦୀପ କୁମାର ପାତ୍ର। ତାହେଲେ ପ୍ରଥମେ କଣ୍ଠଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର।

ଭେଟିଦେଲୁ। ଏ ମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ କଣ୍ଠଶିଳ୍ପୀମାନେ ଥିଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା। ଗୀତ ରଚନା କରିଥିଲେ ଅଶୋକ ମିଶ୍ର। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ପାତ୍ର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଖୟାଲ। ପରିବେଷଣ କରିଛନ୍ତି ଶିଳ୍ପୀ ନିସାର ହୁସେନ ଖାନ ଏବଂ ସରଫରାଜ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଛାୟା ନଟ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ଖୟାଲ। ପରିବେଷଣ କରିଥିଲେ ଶିଳ୍ପୀ ନିସାର ହୁସେନ ଖାନ ଏବଂ ସରଫରାଜ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଛାୟା ନାଟ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ପରେ ନ୍ୟୁଜ୍ ଆଟ୍ 9। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍?
2: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ରାତି କେତେଟା ହେବ କେଜାଣି, ଟ୍ରେନ୍ଟା ବି ଖୁବ୍ ବିଳମ୍ବରେ ଚାଲୁଛି। ଆଉ ଗୋଟାଏ ମୁହୂର୍ତ୍ତଟି ଅପେକ୍ଷା କରିବା ମୋ ପାଇଁ ଅସହ୍ୟ। କେହି ଯଦି ଏତେ ରାତିରେ ମୋତେ ଏଠି ଦେଖିପକାଏ, ମୁଁ କ'ଣ ଏଠୁ ଚାଲିଯାଇପାରିବି? ହୁଏତ ପୁଣି ଥରେ ସୁଖ ଦୁଃଖର ସେହି ଦୁନିଆକୁ ମୋତେ ଫେରିଯିବାକୁ ପଡ଼ିବ। ପିଛ ମାୟାର ସେହି ଅଜଣା ଆକର୍ଷଣର ସେହି କ୍ଷୁଦ୍ର ପୃଥିବୀ ଭିତରେ ଲଟକି ଯିବାକୁ ପଡ଼ିବ। ଗୋଟିଏ ସୁନାର ହରିଣ ପଛରେ ଦୌଡ଼ିବାକୁ ହେବ। ନା, ଏସବୁଥିରୁ ମୋତେ ଦୂରକୁ ଚାଲିଯିବାକୁ ହିଁ ପଡ଼ିବ। ସମୟ ଖୁବ୍ କମ୍। ନିଶବ୍ଦ ତରଙ୍ଗ ଏବେ କାନ୍ଥ ନଥିବା କୋଠରୀ ଭିତରେ, ଶୂନ୍ୟ ଏବେ ସୁରାପାତ୍ର, ନଟେଇରୁ ସମ୍ପର୍କର ସୁତା ଛିଣ୍ଡେଇ ମୁଡ଼ୁଛି ଅଣାୟତ୍ତ ଗୁଡ଼ି ପରି, ହାତରେ ପାଦରେ ବାନ୍ଧିଛି ମୋ ଆକାଶର ଡର। ଏବେ ଏ ସ୍ଥାନ ଛାଡ଼ିବାର ସମୟ। ହଁ, ମୋତେ କାଟିଦେବାକୁ ପଡ଼ିବ ସବୁ ମୋହ ମାୟାର ଚଞ୍ଚିର। ସିଧାରେ ଛିଡ଼ା ହେଇଥିବା ଏ ଡବାଟା ଭିତରେ ଚଢ଼ିଗଲେ ହିଁ ଠିକ୍ ହେବ। ଓହୋ, ସରି, ଏ ଲୋକଗୁଡ଼ାକ ଅନ୍ୟର ଯିବା ରାସ୍ତାରେ ଗୋଡ଼ ଲମ୍ବାଇ କେମିତି ଯେ ଆରାମରେ ଶୋଇପାରନ୍ତି କେଜାଣି। ଏଇଠି ତ ଜାଗା ନାହିଁ, ଆଉ ଟିକେ ଆଗକୁ ଦେଖେ। ହଁ, ଏଇ ସିଟ୍ରେ ବସିଗଲେ ହବ।
1: ନିଶିତ
0: କିଏ ଏ? କ'ଣ କାହାର କଣ୍ଠସ୍ୱର? ଦୀର୍ଘ ପାଞ୍ଚ ବର୍ଷ ପରେ ମୋ ନାଁ ଧରି କିଏ ଡାକୁ ଥାଇପାରେ?
1: ଚିହ୍ନିପାରୁନ ନିଶିତ?
0: ଉଷା, ତମେ?
1: ନିଶିତ,
0: ଏ
1: କ'ଣ ହେଲା?
0: ନାଇଁ, କିଛି ନାଇଁ।
1: ଏମିତି ହଠାତ୍ ଅନ୍ୟମନସ୍କ ହେଇଗଲ ଯେ? ତମେ ଏ ବର୍ଷ କେଇଟା ଭିତରେ ଖୁବ୍ ଛଡ଼ି ଯାଇଛ।
0: ସମୟକୁ ହାତ ମୁଠିରେ ଧରି ରଖି ହୁଏ ଉଷା, ତା ହେଇଥିଲେ ମଣିଷ ନିଜ ଇଚ୍ଛାର ଘୋଡ଼ା ଉପରେ ଲଗାମ ଧରି ସବୁଦିନ ବସିରହନ୍ତା। ତମେ ବି ତ ଖୁବ୍ ଛଡ଼ି ଯାଇଛ।
1: ବହୁତ ଦିନ ପରେ ଦେଖା ହେଲା।
0: ହଁ, ଜୀବନଟା କି ଅଦ୍ଭୁତ ସତରେ। ଟ୍ରେନ୍ କମ୍ପାର୍ଟମେଣ୍ଟ ଭଳି କେତେବେଳେ କେଉଁ ଖଞ୍ଜରେ ଦେଖା ହେଇଯାଏ, କେଉଁଠି କେତେବେଳେ କାହାକୁ ଛାଡ଼ି ହେଇଯାଏ କେଉଁ ନାମହୀନ ଷ୍ଟପେଜ୍ରେ, ଭାବି ହୁଏନି।
1: ନିଶିତ, ଏ ଭାବୁକତାର ସମୁଦ୍ର ଭିତରେ ଏବେ ବି କ'ଣ ସେମିତି ବୁଡ଼ି ରହୁଛ?
0: ଅତୀତ, ବର୍ତ୍ତମାନ, ଏସବୁକୁ ତୁଳନା କରିକି ଲାଭ କିଛି ନାହିଁ। ଯାହା ସତ୍ୟ ତାହା ଚିରନ୍ତନ। ଛାଡ଼ ସେସବୁ କଥା, କୁହ ଆଉ ଖବର କ'ଣ?
1: କ'ଣ ଆଉ ଖବର, କେବଳ ଏତିକି ମାନେ ଭାଇ, ତେବେ ମୁଁ ତମ ଉପରେ ଖୁବ୍ ରାଗିଛି। ତମେ କାହିଁକି ମୋ ବାହାଘର ଆଟେଣ୍ଡ କଲନି?
0: ଓ

0: ନିଶିତ, ଏଇ କଣ ହେଲା, ରାଗିଛ?
1: ଏଇ ନିଅ ଏ ଚିଠି।
0: କି ରାଗ ଆରେ ବାବା, ମୁଁ କଣ ଜାଣି ଜାଣି ଆସିବାରେ ଡେରି କଲି?
1: ମୁଁ କେମିତି ଜାଣିବି, ବହୁତ ହେଇଗଲା ଏ ପ୍ରତୀକ୍ଷା। ଜାଣ ଉଷା, ଏହା ପୂର୍ବରୁ କାହାକୁ କେମିତି ଅପେକ୍ଷା କରିବାର ଅଭିଜ୍ଞତା ମୋର ନଥିଲା, ଏଇଟା ପ୍ରଥମ ଆଉ ଶେଷ। ଅସୁସ୍ଥ କାହିଁକି ଯେ?
0: ହଉ ବାବା, ହେଲା, ଠିକ ଅଛି, ଏଥର ମୁଁ ତମର ପ୍ରତୀକ୍ଷା କରିବି।
1: ତମେ ଅପେକ୍ଷା କରୁଥାଅ, ମୁଁ ଚାଲିଲି।
0: ଆରେ ଏ ନିଶିତ, ରୁହ ନା ବାବା, ଏତେଟା ଚାଇଲ୍ଡିଶ ମତେ ଭଲ ଲାଗେନି।
1: ତମକୁ କଣ ଭଲ ଲାଗେ ନ ଲାଗେ ମୁଁ ଜାଣେନି, ମୋର ବା ଦରକାର କଣ?
0: ସତ କହୁଛ?
1: 100%
0: ମତେ ଆଘାତ ଦେବାକୁ ତମକୁ ଭଲ ଲାଗେ ନା?
1: ଆଘାତ ଦେବାକୁ ମୁଁ କିଏ?
0: ସତରେ କଣ ମୁଁ ତମର କେହି ନୁହେଁ? ନିରବ ରହିଲ ଯେ
1: ଉଷା, ଗୋଟାଏ କଥା ପଚାରିବି?
0: ଗୋଟାଏ କାହିଁକି, ହଜାରେ ପଚାରୁ ନା।
1: ତମର ଆଉ ମୋ ମଧ୍ୟରେ ସମ୍ପର୍କ କଣ କହିଲ?
0: ସମ୍ପର୍କ ହଠାତ୍ ଏ ପ୍ରଶ୍ନ?
1: ହଁ, ପ୍ରଶ୍ନ ସମ୍ପର୍କର ମାନେ ଖୋଜୁଥିବା ପ୍ରଶ୍ନ।
0: ନିଶିତ, ତମେ ହିଁ କୁହ ତ, ଆକାଶ ଆଉ ଧରିତ୍ରୀର ସମ୍ପର୍କ କ'ଣ, ମନ୍ଦିର ଆଉ ଆରତୀର ସମ୍ପର୍କ କ'ଣ, କୃଷ୍ଣଚୂଡ଼ାର କ'ଣ ସମ୍ପର୍କ ଏପ୍ରିଲ ସହିତ, ଆଉ କ'ଣ ସମ୍ପର୍କ କୃଷ୍ଣଙ୍କ ସହ ରାଧାର?
1: ଶୂନ୍ୟତା, କେବଳ ଶୂନ୍ୟତା, ହତାଶ ଆଉ ନିରାଶାର ଶୂନ୍ୟତା।
0: ନିଶିତ, ସମ୍ପର୍କ କହିଲେ କ'ଣ, କେବଳ ଶୂନ୍ୟତା?

0: ଗୋଟାଏ ଶୂନ୍ୟତାରୁ ହିଁ ସମ୍ପର୍କର ସୃଷ୍ଟି। ଆଉ ସମ୍ପର୍କଟା ଯେତେବେଳେ ଶୂନ୍ୟତା ହେବାକୁ ବସେ ସେତେବେଳେ ସମ୍ପର୍କ ପାଲଟି ଯାଏ ମୁଠାଏ ସ୍ମୃତି, କିଛି ହସର, କିଛି ଲୁହର, ଆଉ କିଛି
1: ନିଶିତ।
0: ଉଷା, ପ୍ଲିଜ୍ ଡୋଣ୍ଟ ମିନ୍ ବି ଉଷା। ନିଶିତ ଜାଣେ ଉଷାକୁ ପାଇବାକୁ ହେଲେ ତାକୁ ନିଶେଷ ହେବାକୁ ପଡ଼ିବ, କିନ୍ତୁ ନିଜକୁ ନିଶେଷ କଲା ପରେ ବି ଉଷା କ'ଣ ନିଶିତ ହୁଏ? ନା, ନିଶିତ ପାଇଁ ଉଷା କେବଳ ଏକ ପ୍ରହେଳିକା ମାତ୍ର।
1: ମୁଁ ଠିକ୍ ବୁଝିପାରୁଛି ତମର ଇଙ୍ଗିତକୁ, କିନ୍ତୁ ବୁଝିପାରୁନି ତମେ ସବୁବେଳେ କାହିଁକି ନିଜକୁ ଏତେ ନିଶାହା ଆଉ ଉଦାସ ମନେ କର। ନିଶିତ, ବଞ୍ଚିବାର ମୋହ ଆମକୁ ଆବୋରି ବସିଛି, ଯାହାକୁ ନେଇ ଆମେ ନିଷ୍ପତ୍ତି କରିପାରୁନୁ ଯେ ଆମର ସମ୍ପର୍କ କ'ଣ, ଆମେ କାହିଁକି ଉଭୟ ଉଭୟଙ୍କ ପାଇଁ ଏତେ ଦୁର୍ବଳ ହୋଇପଡ଼ିଛେ। ତେବେ ନିଶିତ, ସବୁ ସମ୍ପର୍କ ପାଇଁ କ'ଣ ଗୋଟିଏ ପରିଚିତ ସଂଖ୍ୟାର ଆବଶ୍ୟକ? ଆମେ କ'ଣ ଏମିତିରେ ବଞ୍ଚିପାରିବାନି?
0: ଆମେ ତ ଆଦାମି ହୋଇନାହୁଁ ଉଷା, ଆମେ ମଣିଷ, ସମାଜଟି ଆମର ଅଛି, ତା ପାଇଁ ଆମର ପରିଚୟ କ'ଣ?
1: ମୁଁ କିଛି ଚିନ୍ତା କରିପାରୁନି ନିଶିତ, ତମେ ହିଁ କୁହ ନା।
0: ମୋ ହାତରେ ହାତ ମିଳିପାରିବ?
1: ମୁଁ ତ ତମର ଖୁବ୍ ପାଖରେ, ଆଖି ବନ୍ଦ କରି ମଧ୍ୟ ମୁଁ ତମକୁ ଛୁଇଁ ପାରିବି।
0: ମୋ ସହ ପାଦ ମିଳେଇ ଚାଲିପାରିବ?
1: ପାଦ କଣିବାର ଆବଶ୍ୟକତା ନାହିଁ, ତମ ଚାଲିବାର ଗତି ସହ ମୋ ଚାଲିବାର ଛନ୍ଦ ସମତାଳରେ ପଡ଼ୁଛି।
0: ତେବେ ଡେରି କାହିଁକି, ଚାଲ ଏମିତି ଚାଲୁଥିବା। ସମୟ ହୁଏତ ଦିନେ ଆମକୁ ଆମର ନିର୍ଦ୍ଦିଷ୍ଟ ସମ୍ପର୍କର ପରିଚୟ ହାତ ବଢ଼ାଇ ଦେଇଦେବ।
1: ତମେ ହୁଏତ ଠିକ୍ କହୁଛ ନିଶିତ, ଚାଲ ଆମେ ଏମିତି ଏକ ଅନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଚାଲୁଥିବା।

0: ତୁ ଜଣେ ହିଁ ତ ତାହାର ସାହା ଭରସା। ତୁ ଥରେ ଉଷା ପାଖରୁ ଏ ସମ୍ପର୍କରେ ସତ୍ୟାସତ୍ୟ ବୁଝି ଦେଖ ବାବା। ହେ ଉଷା ଆସିଲା ବୋଧେ, ଦେଖିଲୁ ଦେଖ।
1: ଉଷା ଉଷା
2: ଆସିଛି ଭାଇ। କଣ ଭାଇ,
1: ଫେରିବାରେ ଏତେ ଡେରି କଲୁ ଯେ, କୁଆଡ଼େ ଯାଇଥିଲୁ?
2: ଲାଇବ୍ରେରୀ ଫେରିଲା ବେଳେ ଏଲୋରା ସହିତ ଦେଖା ହେଲା ତ ତା ପାଖରେ ଟିକେ ରହିଗଲି।
1: ଉଷା ଗୋଟେ କଥା କହିବି, ତୋରି ଭାଇକୁ ଦେଖୁଛୁ, ଏଇ ହାତରେ ତୋତେ ମୁଁ କାଖେଇଛି। ତୋତେ ବୋଉ ଯେତିକି ଭଲ ପାଉଥିଲା ତାଠୁ ବେଶୀ ମୁଁ ଭଲ ପାଉଥିଲି, ଏବେ ବି ଭଲ ପାଉଛି। ଜାଣିଛୁ ରେ ପାଗଳୀ, ମୋ ହାତ ଧରି ତୁ ଯେଉଁଦିନ ଚାଲିବା ଶିଖିଲୁ ସେଇଦିନ ଏଇ କଲୋନୀର ସମସ୍ତଙ୍କୁ ଡାକି ଆଣି ତୋର ଚାଲିବା ଶୈଳୀ ଦେଖେଇଥିଲି। ଆଜି ତୁ ଏକା ଏକା ବେଶ ଚାଲିପାରୁଛୁ, କାହିଁକି ଜାଣ, ସେ ଚାଲିବାରେ ମୋର ବି ଭୂମିକା ଅଛି। ଅଥଚ ଆଜି ମୋରି ସାମ୍ନାରେ ତୁ ଚାଲିବାରେ ଭୁଲ କରୁଛୁ କାହିଁକି?
2: ଭାଇ କ'ଣ ହେଲା ଭାଇ, ଆପଣ କ'ଣ କହୁଛନ୍ତି ମୁଁ କିଛି ବୁଝିପାରୁନି। ମୋର କ'ଣ,
1: ଆମେ କ'ଣ ଏମିତି ଭୁଲ କଲୁ ଯେ ତୁ ଏମିତି ପାଦ ବଦଳି ଚାଲିଛୁ ରେ ପାଗଳୀ?
2: ଭାଇ
1: ମୋ ଦେହ ଛୁଇଁ କହ ତ, ତୁ କ'ଣ ସତରେ ଲାଇବ୍ରେରୀ ଯାଇଥିଲୁ? କିଛି କହିଲୁନି ଯେ?
2: ମୁଁ ସତରେ ଲାଇବ୍ରେରୀ ଯାଇଥିଲି ଭାଇ। ତାପରେ
1: ତାପରେ
2: ନିଶିତ ଆସିଥିଲେ ଲାଇବ୍ରେରୀ,
1: ନିଶିତ
2: ତାଙ୍କ ସହ ରହିଯାଇଥିଲି, ମାନେ ତାଙ୍କ ସହ ଷ୍ଟେଟ୍ ମ୍ୟୁଜିୟମକୁ ଯାଇଥିଲି। ଏଇଠିକାର ଫ୍ୟାକ୍ଟ୍ରିରେ ସେ ଲେବର ଅଫିସର ଅଛନ୍ତି।
0: ତାଙ୍କ ସହ ତୋର ସମ୍ପର୍କ?
2: ଲାଇବ୍ରେରୀକୁ ସବୁବେଳେ ଆସନ୍ତି ତ, ସେଇଠୁ ଆମର ପରିଚୟ।
0: ଆଚ୍ଛା ଉଷା, ତୁ ତୋ ନିଜ ସାଙ୍ଗିଆ ମନେ ରଖିଛୁ ତ?
2: ମାନେ?
1: ମାନେ ତୁ ହେଉଛୁ ଉଦ୍ଗତା ବଂଶର ଝିଅ, ଏଇ ସୋସାଇଟିରେ ତୋର ଗୋଟେ ସ୍ୱତନ୍ତ୍ର ଇମେଜ୍ ଅଛି, ସେଇଟା ପୁଣି ବାପାଙ୍କ ଖାତିରରେ?
2: ମୁଁ ତ ସେଇଥିରେ କିଛି ଆଞ୍ଚ ଆଣିନି ଭାଇ।
1: ତେବେ ଏଇ ଯୋଉ ଲାଇବ୍ରେରୀ ଆଉ ଷ୍ଟେଟ୍ ମ୍ୟୁଜିୟମର ନାଟକ ଚାଲିଛି?
0: ନିଶ୍ଚିତ ସହିତ ତୋର ପରିଚୟ ଅଛି, ଭଲ କଥା। କିନ୍ତୁ ଯାହା ଜଣାପଡ଼ୁଛି, ତମ ଦୁହିଁଙ୍କ ଭିତରେ ଗୋଟାଏ ଗଭୀର ସମ୍ପର୍କ ଆସିଯାଇଛି।
1: ତତେ ସବୁ କଥା ଖୋଲି କହିବା ପୂର୍ବରୁ ତୁ ବୋଧେ ଜାଣିଯିବୁଣି ଆମେ ତତେ କ'ଣ କହିବାକୁ ଚାହୁଁଛୁ। ତୁ ତ ଛୋଟ ଛୁଆ ନୁହଁ।
2: ମୁଁ ତ ଏମିତି କିଛି ପାପ କରିନି ଭାଇ।
1: ପାପ କରିଛୁ ବୋଲି ତ ଆମେ ତତେ କହୁନୁ, ତୁ ନିଜେ ହିଁ କହ ତୋ ସହ ନିଶ୍ଚିତର ସମ୍ପର୍କ କ'ଣ?
2: ସମ୍ପର୍କ ୟାର ଉତ୍ତର ମୁଁ ବି ଦେଇପାରିବିନି ଭାଇ।
1: କିନ୍ତୁ କାହିଁକି?
2: ମୋତେ କ୍ଷମା କରିବ ଭାଇ, ମୁଁ ବି ସଠିକ୍ ଜାଣେ ନା ନିଶ୍ଚିତ ସହିତ ମୋର ସମ୍ପର୍କ କ'ଣ। ବାସ୍ ଏତିକି କହିବି, ବାପାଙ୍କ ଖାତିର ଆଉ ଉଦ୍ଗତ ବଂଶର ସ୍ୱତନ୍ତ୍ର ଇମେଜ୍ ଉପରେ ମୁଁ କୌଣସି କ୍ଷତି ପହଞ୍ଚାଇ ପାରିବିନି।
0: ଶୁଣିଲୁ ଶୁଣିଲୁ ତ ଆଲୋକ, ଉଷା କଣ କହି କହି ଚାଲିଗଲା।
1: ସବୁ ବୁଝିପାରୁଛି ବାପା, ଆପଣ ନିଶ୍ଚିତ ରହନ୍ତୁ, ଏଇସବୁ ମୁଁ ବୁଝିବି। ଆପଣ ବିଶ୍ରାମ ନିଅନ୍ତୁ, ମୁଁ ଆସୁଛି। ହଁ ବାପା, ମୁଁ ଫେରିଲା ବେଳକୁ ହୁଏତ ରାତି ହେଇପାରେ, ରାମୁ କହିବେ ହଟ୍ କେସ୍ରେ ସବୁ ଖାଇବା ଜିନିଷ ରଖିଦେଇଥିବ, ଆସୁଛି। ଏକ୍ସକ୍ୟୁଜ୍ ମି, ଏଇଟା ନିଶିତ ମହାନ୍ତିଙ୍କ ଘର ତ?
3: ୟେସ୍, ମୁଁ ହିଁ ନିଶିତ ମହାନ୍ତି।
1: ହ୍ୟାଲୋ, ମୁଁ ଆଲୋକ ଉଦ୍ଗତା, ଉଷାର ବଡ଼ ଭାଇ।
3: ଆରେ ଆପଣ, ନମସ୍କାର, ପ୍ଲିଜ୍ କମ୍ ଇନ୍, ବସନ୍ତୁ।
1: ଧନ୍ୟବାଦ।
3: କୁହନ୍ତୁ ଆଲୋକ ଭାଇ, କ'ଣ ପିଇବେ, ଚାହା ନା କଫି?
1: ନୋ ଥ୍ୟାଙ୍କ୍ସ ନିଶିତ ବାବୁ, ହାତରେ ସମୟ କମ୍, ଅଫିସ୍ ଟାଇମ୍ ହୋଇଗଲାଣି, ଖାଲି ଆପଣଙ୍କ ସହ ଜରୁରୀ କଥାବାର୍ତ୍ତା ଥିଲା ବୋଲି ଚାଲି ଆସିଲି। ଆପଣ ଫ୍ରି ଅଛନ୍ତି ତ?
3: ମୁଁ ସମ୍ପୂର୍ଣ୍ଣ ଫ୍ରି ଅଛି, ଏଇ କିଛି ଦିନ ହେଲା ଟିକେ ଦେହ ଖରାପ ଥିଲା ତ, ତେଣୁ ଛୁଟି ନେଇଯାଇଥିଲି, ଆସନ୍ତାକାଲି ଜଏନ୍ କରିବି। କୁହନ୍ତୁ ଆଲୋକ ଭାଇ, କ'ଣ ଏମିତି ଜରୁରୀ କାମ ପଡ଼ିଗଲା?
1: ନିଶିତ ବାବୁ, ଦୟାକରି ମୋତେ ଭୁଲ ବୁଝିବେନି, ମୁଁ କେବଳ ମୋ କର୍ତ୍ତବ୍ୟ ସମ୍ପାଦନ କରୁଛି।
3: ଆପଣ କିଛି ଗୋଟାଏ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ବୋଧେ ଆଲୋକ ଭାଇ, ନିଃସଙ୍କୋଚରେ କୁହନ୍ତୁ, ମୁଁ କିଛି ଖରାପ ଭାବିବିନି।
1: ମୁଁ ଉଷା ସମ୍ପର୍କରେ କହିବାକୁ ଆସିଥିଲି।
3: ଉଷା ସମ୍ପର୍କରେ?

0: କ'ଣ ହେଇଛି ଉଷାର?
1: ଉଷାର ତ କିଛି ହେଇନି, କିନ୍ତୁ ଉଷା ଏବଂ ଆପଣଙ୍କ ଭିତରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ଆମ ପରିବାର ସବୁବେଳେ ଦ୍ୱନ୍ଦ୍ୱ ସବୁବେଳେ ମାନେ ଏ କିଛି ଦିନ ହେଲା ସେ ଦ୍ୱନ୍ଦ୍ୱଟି ଗୋଟିଏ ମାନସିକ ଅସ୍ଥିରତା ସୃଷ୍ଟି କରିଛି ଆମ ପରିବାର ଭିତରେ। ଏ ସମ୍ପର୍କରେ ଉଷା ଅବଶ୍ୟ ସମ୍ପୂର୍ଣ୍ଣ ନିରବ, ତେବେ ବାପା କିମ୍ବା ମୁଁ ଆମେ କେହି ଚାହୁଁନୁ ସେ ଏମିତି ଚୁପଚାପ ରହୁ। ଅତି କମରେ ଆପଣ ହେଲେ ମୋତେ କହିଦିଅନ୍ତୁ ଉଷା ଏବଂ ଆପଣଙ୍କ ଭିତରେ ଗଢ଼ି ଉଠିଥିବା ଏ ସମ୍ପର୍କର ରୂପରେଖ କ'ଣ?
0: ଆପଣଙ୍କର ମୋ କଥାକୁ ବିଶ୍ୱାସ କରିବେ ଆଲୋକ ଭାଇ?
1: ସେ ଗୋଟାଏ ବିଶ୍ୱାସ ନେଇ ତ ମୁଁ ଆସିଛି।
0: ତେବେ ମୁଁ କେବଳ ଏତିକି କହିବି, ଉଷା ଏବଂ ମୋ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ପ୍ରକୃତିରେ କି ନାମ ଦିଆଯାଇପାରେ ମୁଁ ଜାଣେ ନା, ତେବେ ଗୋଟିଏ ପ୍ରକାର ମେଣ୍ଟାଲ ଆଟାଚମେଣ୍ଟ କହିପାରନ୍ତି, ଅନ୍ୟ ଅର୍ଥରେ ଫ୍ରେଣ୍ଡସିପ୍।
1: ଦେଖନ୍ତୁ ନିଶ୍ଚିତ ବାବୁ, ଫ୍ରେଣ୍ଡସିପ୍ର ଅର୍ଥ ବହୁତ ବ୍ୟାପକ, ମେଣ୍ଟାଲ ଆଟାଚମେଣ୍ଟର ଅର୍ଥ ଭିନ୍ନ। ଏସବୁ ନିହାତି ସୂକ୍ଷ୍ମ ଅନୁଭବର କଥା, କିନ୍ତୁ ସ୍ଥୂଳ ଅର୍ଥରେ ସେଇ ମେଣ୍ଟାଲ ଆଟାଚମେଣ୍ଟ ବା ଫ୍ରେଣ୍ଡସିପ୍ କହିଲେ ଆମେ ଯାହା ବୁଝୁଛୁ, ଆପଣ କ'ଣ ସେଇ ଅର୍ଥରେ କହୁଛନ୍ତି?
0: ସମ୍ଭବତଃ ମୁଁ ସେଇଆ ହିଁ କହୁଛି।
1: ନା ନା ନିଶ୍ଚିତ ବାବୁ, ନା ମୁଁ ଜାଣେ ଏ ସମ୍ପର୍କର ଏକ ନିର୍ଦ୍ଦିଷ୍ଟ ପରିଚୟ ମଧ୍ୟ ଆପଣ ଦେଇଛନ୍ତି, ଯାହାକି ଆପଣଙ୍କ ଅବଚେତନ ମନରେ ଅବା ଚେତନ ମନରେ ବେଶ ଭାବେ ରହିଛି, କିନ୍ତୁ ଆପଣ ଚାହୁଁନାହାନ୍ତି ତାକୁ ପ୍ରକାଶ କରିବାକୁ। ମୁଁ କେବଳ ଆପଣଙ୍କୁ ଦୋଷ ଦେଉନି, ଉଷା ମଧ୍ୟ ଏଥିରେ ସାମିଲ।
0: ମୋତେ ବିଶ୍ୱାସ କରନ୍ତୁ ଆଲୋକ ଭାଇ, ମୁଁ
1: ମୋ ବିଶ୍ୱାସ ଉପରେ ତ ଆପଣଙ୍କ ପ୍ରତ୍ୟୟ ନାହିଁ, ନଚେତ ଆପଣ
0: ଆଲୋକ ଭାଇ, ମୁଁ ବହୁତ ଛୋଟ ଥିଲି, ମୋ ବାପାଙ୍କର ଦେହାନ୍ତ ହୋଇଯାଇଥିଲା, ବୋଉ ମୋତେ ପାଠ ପଢ଼ି ମଣିଷ କରିଛି, କିନ୍ତୁ ସେ ବି ମୋତେ ଏକା କରିଦେଲା। ବୋଉକୁ ବଞ୍ଚାଇବାକୁ ମୁଁ ବହୁତ ଚେଷ୍ଟା କରିଥିଲି ଆଲୋକ ଭାଇ, ବୋଉ ମରିଯିବା ପରେ ଗୋଟାଏ ବେସାହାରା ଅନାଥ ଲାଗୁଛି, ବାସ୍ ମୋର ଏମିତି ଏକ ଜୀବନରେ ଉଷା କେବଳ ଏକ ସାହାରା, ଯାହା ସହିତ ମୁଁ ସୁଖ ଦୁଃଖକୁ ବାଣ୍ଟି ନେଉଛି।
1: ରିଲାକ୍ସ ରିଲାକ୍ସ ନିଶ୍ଚିତ ବାବୁ, ରିଲାକ୍ସ, ମୁଁ ଠିକ୍ ବୁଝିପାରିଛି ଆପଣଙ୍କ ସେଣ୍ଟିମେଣ୍ଟକୁ, ସେଇଥିପାଇଁ ତ ଗୋଟେ ବିଶ୍ୱାସ ଏବଂ ବନ୍ଧୁତ୍ୱର ହାତ ବଢ଼ି ମୁଁ ଆସିଛି। ଏ କଥା ସତ, ସମୟ ବଦଳିଛି, ତା ସହ ସମାଜର କିଛିଟା ପରମ୍ପରା ଏବଂ ସଂସ୍କୃତି ମଧ୍ୟ ବଦଳିଛି, ଆମେ ସମୟ ସହ ତାଳମିଳେଇ ଚାଲିବା ପାଇଁ ବାଧ୍ୟ। କିନ୍ତୁ ଭାଇ ମୋର, ସମୟ ସହ ପାଦ ମିଳେଇ ଚାଲୁଛେ ବୋଲି ଆମେ କ'ଣ ସୀମା ସରହଦ ଡେଇଁଯିବା? ଆମ ଉଦ୍ଗତ ପରିବାରରେ ଉଷା ହେଉଛି ପ୍ରଥମ ଝିଅ ଯିଏକି ସେହି ସୀମା ସରହଦ ଲଙ୍ଘିଯିବାର ଅପଚେଷ୍ଟା କରୁଛି। ଆପଣଙ୍କୁ ମୁଁ ଅନୁରୋଧ କରୁଛି, ଆପଣ ହାତ ପଡ଼ନ୍ତୁନି, ନଚେତ ଆମେ ସବୁ ଅପହଞ୍ଚ ହୋଇଯିବୁ, ମୋ ବାପାଙ୍କ ଆଖିରୁ ସ୍ୱପ୍ନ ହଜିଯିବ, ମୁଁ ମଧ୍ୟ ଆପଣଙ୍କ ଭଳି ବେସାହାରା ଅନାଥ ହୋଇଯିବି। ମୁଁ ତ ଆପଣଙ୍କୁ କିଛି ଅନିଷ୍ଟ କରିନି ନିଶ୍ଚିତ ବାବୁ, ଆପଣ କାହିଁକି ମୋର ନଷ୍ଟ କରିବାକୁ ଆଗେଇ ଆସୁଛନ୍ତି?
0: ପ୍ଲିଜ୍ ପ୍ଲିଜ୍ ଆଲୋକ ଭାଇ, ମୋତେ ଆଘାତ ଦିଅନ୍ତୁନି, ମୁଁ ଏତେ ଦୂର ଚିନ୍ତା କରୁନି ଯାହା ଆପଣ ଭାବୁଛନ୍ତି, ତେଣୁ ଦୟାକରି ମୋ ମନରେ କଷ୍ଟ ଦିଅନ୍ତୁନି।
1: ନିଶ୍ଚିତ ବାବୁ, ଆମେ ହେଉଛୁ ମଣିଷ, ଏଠି କେତେବେଳେ କେଉଁ ଖଞ୍ଜରେ କାହାକୁ ଆଘାତ ଲାଗୁଛି କିଏ କହିପାରିବ, କିନ୍ତୁ ମୁଁ ବେଶ ଅନୁଭବ କରିପାରୁଛି ଆପଣଙ୍କ ହୃଦୟର କେଉଁ କୋଣରେ ଆଜି କଷ୍ଟ ଲାଗିଛି, ମୋତେ ସେଥିପାଇଁ କ୍ଷମା ଦେବେ, କିନ୍ତୁ ଅନୁରୋଧଟି କରିବି, ଆପଣ ଦୟାକରି ଉଷାର ଦୁନିଆରେ ଓହରି ଯାଆନ୍ତୁ, ଯେହେତୁ ଏହି ସମ୍ପର୍କ, ଏହି ଫ୍ରେଣ୍ଡସିପ୍, ଏହି ମେଣ୍ଟାଲ ଆଟାଚମେଣ୍ଟ ଦିନେ ଉତ୍ଖାତ ପରିବାରର ମୁହଁରେ କଳଙ୍କ ଲେପିଦେବ।
0: ଆପଣଙ୍କର ବିଶ୍ୱାସକୁ ମୁଁ ସାଇତି ରଖୁଛି ଆଲୋକ ଭାଇ, ସଯତ୍ନରେ ସସମ୍ମାନରେ, ପ୍ରତିବଦଳରେ ଆପଣଙ୍କୁ ମୋର ପ୍ରତ୍ୟୟ ଦେଉଛି, କାଲିର ସକାଳ ଆପଣଙ୍କ ପାଇଁ ନୂଆ ଅନୁଭୂତି ଆଣିଦେବ।
1: ଭାଇ ମୋର, ମୁଁ ଋଣୀ ହେଇଗଲି, ଫେରି ଯାଉଛି। ହଁ, ମୁଁ ଯଦି ତୁମକୁ ଆଘାତ ଦେଇଥାଏ ତେବେ ମୋତେ କ୍ଷମା କରିଦେବ, ଆସୁଛି।
0: ନିଶବ୍ଦ ତରଙ୍ଗ ଏବେ କାନ୍ଥ ନଥିବା କୋଠରୀ ଭିତରେ, ଶୂନ୍ୟ ଏବେ ସୁରାପାତ୍ର, ନଟେଇରୁ ସମ୍ପର୍କର ସୁଧା ଛିଣ୍ଡେଇ ମୁଡ଼ୁଛି ଅଣାୟତ୍ତ ଗୁଡ଼ି ପରି, ହାତରେ ପାଦରେ ବାନ୍ଧିଛି ମୋ ଆକାଶର ଡର, ମୋତେ କ୍ଷମା ଦେବ ଉଷା।

0: କିଏ ତମେ? ନିଜ ପ୍ରତିବିମ୍ବକୁ ସାମ୍ନା କରିବାରେ ମଣିଷର କି ଭୟ ସତରେ? ମତେ ଚିହ୍ନି ପାରୁନୁ? ମୁଁ ନିଶ୍ଚିତ ତମେ ତମେ ଏଠି କ'ଣ କରୁଛ? ମତେ ଏକୁଟିଆ ଛାଡ଼ିଦିଅ, ଲିଭ୍ ମି ଆଲୋନ୍। ତୁ ଏକୁଟିଆ ବଞ୍ଚିପାରିବୁ ତ ନିଶ୍ଚିତ? ବଞ୍ଚିପାରିବୁ ନିଶ୍ଚିତ? ତୁ ଯଦି ଏକୁଟିଆ ବଞ୍ଚିପାରିବୁ ତେବେ ଉଷାର ସାହାଯ୍ୟ ଲୋଡ଼ୁଛୁ କାହିଁକି? ଉଷା କେବଳ ତୋ ପାଇଁ ଏକ ପିସ୍ ଅଫ୍ ପ୍ରପର୍ଟି ହିଁ ରହିବ, ତୁ ତାର ପ୍ରେମିକ ମାତ୍ର। ଚିନ୍ତା କର, କେଉଁ ସ୍ଥାନଟି ଉଷା ପାଇଁ ତୁ ବାଛୁଛୁ? ପ୍ରତିବନ୍ଧ କର ନା ଉତ୍ସର୍ଗ କର? ନା ନା, ମୁଁ ନିଶ୍ଚିତ ଉଷା ମୋ ପାଇଁ ଏକ ଦୁରନ୍ତ ସ୍ୱପ୍ନ, ମୁଁ ବାକି ଏ ପ୍ରତିବନ୍ଧକ ପାଇଁ। ମୋତେ କ୍ଷମା ଦେବ ଉଷା, ମୁଁ ନିଶ୍ଚିତ ହେଇ ରହିଗଲି ସବୁଦିନ ପାଇଁ, ତମର ସମଗ୍ର ଆୟୁକାଳ ପାଇଁ।
1: ନିଶିତ ନିଶିତ, କ'ଣ ଭାବୁଛ?
0: ଏ ନା, କିଛି ନାହିଁ। କେତେଟା ବାଜିଲାଣି?
1: ଚାରିଟା। ମୁଁ ଓହ୍ଲେଇବା ଷ୍ଟେସନ ପାଖେଇ ଆସିଲାଣି, ତମେ ବି ସେଇଠି ଓହ୍ଲେଇବ ବୋଧେ।
0: ନା ଉଷା, ଏମିତି ଗୋଟାକ ପରେ ଗୋଟା ଷ୍ଟେସନ ଆସୁଥିବ, କିନ୍ତୁ ମୁଁ ଓହ୍ଲେଇବାକୁ ଥିବା ଷ୍ଟେସନ ବୋଧେ ଆସିବନି। ଆଉ ଯଦି ବା ଆସେ, ତେବେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ମୁଁ ବସିଥିବା କମ୍ପାର୍ଟମେଣ୍ଟ ଲାଇନଚିତ ହୋଇଯିବ ବୋଧେ।
1: ଛି, ସେମିତି ନେଗେଟିଭ ଥଟ୍ ସବୁ ମୁଣ୍ଡରେ କାହିଁକି ପୁରଉଚ କହିଲ? ସତରେ ନିଶିତ, ତମେ ମୋଟେ ପତଳିନ, ସେଇ ନିଶିତ ହେଇ ରହିଯାଇଛ।
0: ନା ଉଷା, ବହୁତ ବଦଳି ଯାଇଛି,
1: ମୋଟେ ନୁହେଁ। ଆଚ୍ଛା ନିଶିତ, ତମର ମ୍ୟାରେଜ ବିଷୟରେ ତ?
0: ମୁଁ ମ୍ୟାରେଜ କରିସାରିଛି ଉଷା।
1: ହ୍ୱାଟ ଇଜ୍ ଇଟ୍ ନିଶିତ?
0: ବିଶ୍ୱାସ ହେଉନି ନା।
1: ମୋ ଠିକଣା କ'ଣ ତମେ ପାଇଲନି? ଅତି କମରେ ଇନଭିଟେସନ କାର୍ଡ଼ଟିଏ ତ ପଠେଇ ପାରିଥାନ୍ତ।
0: ଇନଭିଟେସନ କାର୍ଡ଼? ଏଇ ନିୟମର ଇନଭିଟେସନ କାର୍ଡ଼, ଆଉ ଏଇଟା ଏଇଟା ମୋର ଧର୍ମପତ୍ନୀର ଫଟୋ।
1: କିନ୍ତୁ ଏଇଟା ତ ମେଡିକାଲ ସାର୍ଟିଫିକେଟ, ଆଉ ଏଇଟା ଏକ୍ସରେ କପି, ମାନେ ନିଶ୍ଚିତ?
0: ବିଶ୍ୱାସ ହୋଇନି ଉଷା, ତମେ ହିଁ କୁହତ ଉଷା। ମୋ ଶରୀରରୁ ଉଠାଯାଇଥିବା ଏକ୍ସରେ କପି ମୋର ଧର୍ମପତ୍ର ନୁହେଁ ତ ଆଉ କ'ଣ? ଆଉ ଏ ମେଡିକାଲ ସାର୍ଟିଫିକେଟ
1: ନିଶ୍ଚିତ, ମାନେ ତମକୁ ମାନେ
0: ମୁଁ ବିବାହ କରିନି ଉଷା, ଯେହେତୁ ମୋ ହାତରେ ଆଉ ମାତ୍ର 3-4 ମାସର ଆୟୁଷ ଅଛି। ମୁଁ ଲିମ୍ଫୋ ସାର୍କୋମାର ଶିକାର ହେଇଛି।
1: ଲିମ୍ଫୋ ସାର୍କୋମା? ନିଶିତ ପ୍ଲିଜ ପ୍ଲିଜ ନିଶିତ, ଥରେ ମାତ୍ର କୁହନ ତମେ ମତେ ମିଛ କହୁଛ ବୋଲି, ପ୍ଲିଜ ନିଶିତ ପ୍ଲିଜ।
0: ଉଷା ଉଷା, ତମକୁ ଚିଡ଼େଇବା ପାଇଁ ମୁଁ ଦିନେ ମିଛ କହୁଥିଲି, ତମେ ସତ ଭାବି ଚିଡ଼ୁଥିଲ। ଆଜି ନିହାତି ସତ କହିଲା ପରେ ବି ତମେ କହୁଛ ମୁଁ ମିଛ କହୁଛି ବୋଲି?
1: ନିଶିତ ହାଟ ସବୁ କ'ଣ ହେଇଗଲା
0: ଉଷା? ତୁମ ଷ୍ଟେସନ ଆସିଗଲାଣି ଉଷା, ଆଜି ବୋଧହୁଏ ବୁଧବାର ଖୁବ୍ ମନେ ପଡ଼ୁଥିଲେ ନା, ସେଇଥିପାଇଁ ଦେଖା ହେଇଗଲା। ଆଉ କିନ୍ତୁ କେବେ ମନେ ପକେଇବନି, ମୁଁ ତ ଆଉ ଫେରିପାରିବିନି ଉଷା, ମୁଁ ଫେରିବାର ସବୁ ରାସ୍ତା ବନ୍ଦ।
1: ନା ନା, ତମେ ଫେରିବ, ତମେ ଫେରିବ ନିଶିତ, ଏଇ ରାସ୍ତାରେ ମୁଁ ଅପେକ୍ଷା କରିବି, ଏହି ଷ୍ଟେସନରେ ଏହି ପ୍ଲାଟଫର୍ମରେ ତମେ ନିଶ୍ଚୟ ଫେରିବ ନିଶିତ।

ପ୍ରଜାରକୁଲୁ ନାଟକ ପ୍ଲାଟଫର୍ମ ରଚନା କରିଥିଲେ ପଦ୍ମଚରଣ ବିଶ୍ୱାଳ, ପରିଚାଳନା କରିଥିଲେ ଉଦୟଶଙ୍କର ଜାନି। ଏଥିରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଶିତ, ନିର୍ମଳ କୁମାର ରାଉତ, ଆଲୋକ, ଉଦୟଶଙ୍କର ଜାନି, ବାପା ନୀଳକଣ୍ଠ ପଣ୍ଡା, ଉଷା ଜ୍ୟୋତ୍ସ୍ନା ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଚ୍ଚ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 megahertz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସତ୍ୟତାର ଶକ୍ତି ଦ୍ୱାରା ଅଜ୍ଞାନ ରୂପୀ ଅନ୍ଧକାର ସ୍ୱତଃ ସମାପ୍ତ ହୋଇଯାଏ। ହଁ ଶ୍ରୋତାବନ୍ଧୁ, ଏହି ସୁନ୍ଦର ଅନୁଚିନ୍ତା ସହିତ ଆରମ୍ଭ କରୁଛୁ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନ ଦାୟିତ୍ୱରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ନମିତା ପାଢ଼ୀ। ନମସ୍କାର ଶ୍ରୋତାବନ୍ଧୁ, ଆପଣମାନେ ପଠାଇଛନ୍ତି ଢେର ସାରା ଚିଠି। ତାହେଲେ ଚାଲନ୍ତୁ ନା କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପାଇଁ କିଏ ଏବଂ କେଉଁଠୁ ପଠାଇଛନ୍ତି ଜାଣିବା। ଏହି ଚିଠିଟି ଆସିଛି ସୁନାବେଡ଼ାରୁ। ଆପଣମାନେ ହେଲେ ଦିବ୍ୟ ରଞ୍ଜନ ମହାନ୍ତି, ରଜନୀ ମହାନ୍ତି, ତାଙ୍କ ପୁଅ ଶିବାଂଶୁ ଏବଂ ଝିଅ ଦିବ୍ୟାଶ୍ରୀ। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି କ୍ରିସ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଇବ୍ରାହିମ୍ ଅସ୍କ, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଜୟପୁର ବାଲିପଟା ସାହିରୁ। ଆପଣମାନେ ହେଲେ ପ୍ରେମ ରଞ୍ଜନ ରାଉତ, ସୁରେଶ ରାଉଳ, ଜଗବନ୍ଧୁ ସାହୁ, ରଞ୍ଜନ ବେଉରା, ପ୍ରଦୀପ ଗୌଡ଼, ମହେନ୍ଦ୍ର ସାମଲ ଏବଂ ଅନ୍ୟ ସାଙ୍ଗସାଥୀ। ଅନ୍ୟ ଏକ ଚିଠିରେ ଗୋବିନ୍ଦପାଲିରୁ ଆପଣମାନେ ହେଲେ ରତିକାନ୍ତ, ନିମାଇ, ଗୌରୀ, ଉର୍ମିଳା, ଉମା, ସୋହିନୀ, ପିଙ୍କି, ଚିଙ୍କି ଏବଂ ଲିଲିମା। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ତେରେ ନାମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଏଥର ଶୁଣନ୍ତୁ ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା କରିଛନ୍ତି ଅଞ୍ଜନ, ସଙ୍ଗୀତରେ ସଜାଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ। ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି କଳାହାଣ୍ଡି ଜିଲ୍ଲାରୁ ଆପଣମାନେ ହେଲେ ଗଦାଧର ସାମନ୍ତ, ମିନି ସାମନ୍ତ, ତାଙ୍କ ପୁଅ ରୁହାନ, ଝିଅ ସ୍ୱାତି ଏବଂ ତାଙ୍କ ଜେଜେବାପା ଜେଜେମା। ଅନ୍ୟ ଏକ ଚିଠିରେ ବୈପାରୀଗୁଡ଼ାରୁ ଆପଣମାନେ ହେଲେ ଲୋରି, ଗୀତା, ରୀତା, ରଞ୍ଜିତା, ସଞ୍ଚିତା, ସମ୍ପୂର୍ଣ୍ଣା, ସୁଚିସ୍ମିତା, ଭାରତୀ, ନେହା, ନୀଳିମା ଏବଂ ତାଙ୍କ ସାଙ୍ଗସାଥୀ।

କାର୍ଯ୍ୟକ୍ରମର ଶେଷରେ ଏ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ଭୁବନେଶ୍ୱରରୁ ଆପଣମାନେ ଅଙ୍କିତା ମିଶ୍ର, ନିରଞ୍ଜନ ମିଶ୍ର, ଭୂମିକା ମିଶ୍ର, ଅମ୍ରିତା ମିଶ୍ର ଏବଂ ତାଙ୍କ କୁନିଝିଅ ପିହୁ। ଅନ୍ୟ ଏକ ଚିଠିରେ ଜୟପୁର ପ୍ରସାଦପେଟାରୁ ଆପଣମାନେ ହେଲେ ମମତା ଗାଧବା, ଗୋପାଳ ଗାଧବା, ପ୍ରଭାସିନ ଗାଧବା, ସୁରଜ ଗୌଡ଼, ପ୍ରଦୀପ ଗୌଡ଼, ନିଖିତ କ୍ଷୀରୋଦ, ସଚିତାନନ୍ଦ, ଭବାନୀ ଏବଂ ତାଙ୍କ ସାଙ୍ଗସାଥି। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି କୁର୍ବାନୀ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା କରିଛନ୍ତି ଇନ୍ଦିବର୍ଡ଼, ସଙ୍ଗୀତରେ ସଜାଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ଶ୍ରୋତାବନ୍ଧୁ, ଏମିତି ଆପଣମାନେ ଚିଠି ଲେଖନ୍ତୁ ଏବଂ ଆପଣଙ୍କ ମନପସନ୍ଦର ଗୀତ ଶୁଣିବାର ମଜା ନିଅନ୍ତୁ। ଆପଣମାନେ ଭଲ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ତାହେଲେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ନମିତା ପାଢ଼ୀକୁ। ନମସ୍କାର।

0: ପ୍ରଚାର କଲୁ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ?
2: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି। 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଅଶୋକ ମିଶ୍ରା।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବିଶ୍ୱକଲ୍ୟାଣୀ ମହାନ୍ତି। ଗୀତ ରଚନା କରିଛନ୍ତି ଅଶୋକ ମିଶ୍ରା।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ବିଶ୍ୱକଲ୍ୟାଣୀ ମହାନ୍ତି। ଗୀତ ରଚନା କରିଛନ୍ତି ଅଶୋକ ମିଶ୍ରା।

ଆପଣମାନେ ଶୁଣୁଛନ୍ତି କେତୋଟି ଆଧୁନିକ ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗାଇଛନ୍ତି ସୁରେଶ ଚନ୍ଦ୍ର ମିଶ୍ର। ଗୀତ ରଚନା କରିଛନ୍ତି ଡକ୍ଟର କୁମାରମଣି ସାହୁ।

ଶୁଣିଲେ କେତୋଟି ଆଧୁନିକ ଗୀତ। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: accountable international and multilateral system. They noted rising global polarization and distrust and urged collective action to strengthen international peace and security. The ministers also called for addressing global challenges through diplomatic and political means to reduce conflict risks and stressed the importance of conflict prevention by tackling root causes. The ministers stressed their commitment to uphold multilateralism as necessary to address challenges threatening their shared planet and future, such as climate change. External Affairs Minister Dr. S. Jaishankar today addressed the open session on the second day of the BRICS Foreign Ministers meeting. He said India remains committed to working with all partners in advancing the goal of reformed and effective multilateralism. Dr. S. Jaishankar also met foreign ministers of Iran, Malaysia, Uganda, Cuba on the sidelines of the meeting. Prime Minister Narendra Modi has said that government remains committed to improving ease of doing business and ease of living for the countrymen. In a social media post, Mr. Modi rejected a report of a media house on cess or tax or surcharge on foreign travel. He said the report is totally false and there's not an iota of truth in it. The Prime Minister said there's no question of putting such restrictions on foreign travel. The Central Bureau of Investigation has arrested the kingpin in connection with alleged irregularities in paper leak related to NEET UG 2026 examination. The agency said that P.V. Kulkarni has been arrested at Pune after thorough interrogation. P.V. Kulkarni is a chemistry lecturer involved in the process of examination on behalf of National Testing Agency. He had access to the question papers. Lok Sabha Speaker Om Birla has constituted the Empowerment of Women Committee. BJP MP from Lok Sabha, Dr. D. Purandeswari, will be the chairperson of the committee. The committee comprises of 18 members from Lok Sabha and 10 members from Rajya Sabha. The members of the lower house include prominent personalities like Hema Malini, Harsimrat, Kumar Badal and Ikra Chaudhary. In IPL cricket, chasing a target of 188 runs set by Chennai Super Kings, Lucknow Super Giants were 164 for 3 in 16 overs at Ighana Cricket Stadium, Lucknow, when reports last came in. Chennai Super Kings scored 187 for 5 in stipulated 20 overs. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆଜିର ସାନ୍ଧ୍ୟ ଅଧିବେଶନ ସାରିବା ପୂର୍ବରୁ ଶ୍ରୋତାଙ୍କୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ ସକାଳେ 6:05 ପ୍ରଚାର କରିବ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ସରା ସୁତାବନୀ ସାଧନା ଦାସ ସୁରେଶ ଚନ୍ଦ୍ର ମିଶ୍ର ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଶଶାଙ୍କ ଶେଖର ମହାପାତ୍ର ଏବଂ ବୀଣା ଦେବୀ ସକାଳେ 6:25 ଶୁଣିବେ ଶ୍ରୀ ରାମଚରିତ ମାନସ ସକାଳେ 6:35 ଶୁଣିବେ ଆଜିର ଅନୁଚିନ୍ତା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ପ୍ରଚାର କରିବୁ 6:45 ଏଥିରେ ଶୁଣିବେ ଗାଧବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବଡ଼ ବିର୍ସା ସିସା ଏବଂ ସାଥୀ ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 7:25 ଶୁଣିବେ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ ଏଥିରେ ବିଷୟ ରହିଛି ମନ ପଡ଼ିଗଲେ କିଏ ବା ଜାଣେ ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ କସ୍ତୁରୀ ରଥ ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ କୁମାର ବାପି ତପୁ ମିଶ୍ର କୁମାର ସାନୁ ନିବେଦିତା ବିଭୁ କିଶୋର ଏବଂ ଶୈଳଭାମା ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:30 ସପ୍ତଧାରାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଦିନ 11:00 ଶୁଣିବେ ସୁଗମ ସଙ୍ଗୀତ ଶିଳ୍ପୀମାନେ ହେଲେ ଆକ୍ଷ ମହାନ୍ତି ଭୁବନେଶ୍ୱରୀ ମିଶ୍ର ଶ୍ରୀକାନ୍ତ ଦାସ ପ୍ରଫୁଲ୍ଲ କର ଶେଖରଚନ୍ଦ୍ର ଘୋଷ ଏବଂ ତୃପ୍ତି ଦାସ ଦିନ 11:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମ

ପାଲା କୃଷ୍ଣ ସୁଦାମା ପରିବେଷଣ କରିଛନ୍ତି ଲିଙ୍ଗରାଜ ବେହେରା ଏବଂ ସାତୀ। ଦିନ 12:30 ଶୁଣିବେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଦିନ 12:50 ଶୁଣିବେ କେତୋଟି ଓଡ଼ିଆ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଅଲେଖଚନ୍ଦ୍ର ସାମଲ, ବନ୍ଦିତା ଦାସ, ଜୀବନାନନ୍ଦ ପାଣି ଏବଂ ସ୍ୱରୂପା ଚକ୍ରବର୍ତ୍ତୀ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 11:12:50। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ।